ଆକାଶବାଣୀ ବଲାଙ୍ଗୀର, ସମୟ ସକାଳ 5:56। ଆଜି ସୋମବାର 1948 ଶତାବ୍ଦ ଆଷାଢ଼ 29 ଦିନ 2026 ମସିହା ଜୁଲାଇ ମାସ 20 ତାରିଖ। ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାମାନଙ୍କ ମଙ୍ଗଳ ମନ ଆସି ମାଙ୍ଗଳିକ ସହ ଆରମ୍ଭ କରୁଛୁ ଆଜିକାର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡ 101.9 MHz।

ପୁଣି ଏକ ନୂଆ ସକାଳ ଦେଖିଥିବା ଖୁସିରେ ଆସନ୍ତୁ ବିଭୋର ହେବା ବିଭୁ ପାଦରେ ଆରମ୍ଭ କରିବା ବିଶେଷ ଆରାଧନା କାର୍ଯ୍ୟକ୍ରମ। କୌଣସି କଥା ହୋଇଯିବ ବୋଲି ମାନେ ନଥାଏ, ମାନେ ନଥାଏ ଆଜି ଓ କାଲିର, ତଥାପି ଆଶା ଥାଏ, ଭରସା ଥାଏ କାଲି ପାଇଁ। ଜୀବନ କେଦାରରେ ସ୍ୱପ୍ନ ବୁଣା ଜାରି ଥାଏ। ଦୃଶ୍ୟମାନ ହେଉନଥିଲେ ହେଁ ଈଶ୍ୱର, କେଉଁ ଅଲୌକିକ ଭାବସତ୍ତାରେ ଆପେ ଆପେ ଉଠିଯାଉଥାଏ ହାତ ସମର୍ପଣ ମୁଦ୍ରାରେ। ଭବସିନ୍ଧୁ ଭିତରେ ଜଞ୍ଜାଳମାନେ ଯେତିକି ଯେତିକି ଘନୀଭୂତ ହେଉଥାନ୍ତି ବରଫ ପରି, ସେତିକି ସେତିକି ଅଭୟ ଛାତଟିଏ ପରି ଅନୁଭବ ହେଉଥାନ୍ତି ଈଶ୍ୱର। ବିଜୁଳି ପରି ବେଳେବେଳେ ଉଭେଇ ଯାଉଥାଏ ବିଶ୍ୱାସ, ଅବିଶ୍ୱାସୀ ନିଶ୍ୱାସ ସବୁ ରୁଦ୍ଧ କଣ୍ଠରୁ ନିଃସୃତ ହୋଇ ଘୋଷଣା କରୁଥାଏ,

ଗଭୀର ବିଶ୍ୱାସରେ ଭାବ ବାଣ୍ଟୁ ବାଣ୍ଟୁ ଆହୁରି ଗାଢ଼ ହେଉଥାଏ ସମ୍ପର୍କ, ବାରମ୍ବାର ଦୃଶ୍ୟମାନ ହେଉଥାଏ ଚକାଖି, ସ୍ଥିର ଅଚଞ୍ଚଳ। ସେପଟେ ଦୁଃଖର ଅଶାନ୍ତ ସାଗର ଲୁହର ଢେଉ, ଗଢ଼ିବାର ଚେଷ୍ଟା କରୁ କରୁ ବାଲିଘର ବାରମ୍ବାର ଭାଙ୍ଗେ। ଭଙ୍ଗାଗଢ଼ା ଭିତରେ ଆହୁରି ମାୟା ଲଗାଏ କଳା ଜହ୍ନ, ବିବିଧ ବେଶର ପରିପାଟିରେ ମନ ହଜାଏ। ଏପଟେ ଭିଡ଼ୁଥାଏ ଜଞ୍ଜାଳର କାମନା ବାସନା, ସେପଟେ ବଉଳମାଳ ଦୟଣାର ମହମହ ବାସ୍ନା। ଏପଟେ ଯନ୍ତ୍ରଣାର ବେଡ଼ି, ସେପଟେ ପ୍ରୀତିର ଡୋରି, କାଳିଆର ପ୍ରୀତି, ମାୟା ତେଜି, ଊର୍ଦ୍ଧ୍ୱଗାମୀ ଚେତନାର ଗତି।

ଶୋଷ ନଥିଲେ କ'ଣ ବାରି ହୁଅନ୍ତା ବାରିର ସ୍ୱାଦ, ଦୁଃଖ ନଥିଲେ କ'ଣ ଲୋଡ଼ା ହୁଅନ୍ତା କାଳିଆର କାରୁଣିକ ଭୁଜ, ମୃଗୁଣୀ ଉଦ୍ଧାର ଆହେ ଗଜ ଉଦ୍ଧାରଣ, ବିବସନା ପାଞ୍ଚାଳିକୁ ଦେଲ ତୁମ୍ଭେ କେତେ ଯେ ବସନ, ହେ ଅନ୍ତର୍ଯ୍ୟାମୀ ଚାରିକଡ଼େ ଏବେ ମୋର ଯନ୍ତ୍ରଣାର ଦଗ୍ଧ ଫୁଲବନ, ନୀତିନୀତି ଦେହ ସାରା ବେଦନାର ଅଜସ୍ର ଚୁମ୍ବନ। ଆଉ କେତେକାଳ ପ୍ରଭୁ କେତେକାଳ ଦୁଃଖର ଚଢ଼ାଣି, ଭାଗ୍ୟେ କ'ଣ ଲେଖା ନାହିଁ ଶୁଣିବାକୁ ବିମୁଗ୍ଧ ରାଗିଣୀ।

ସୁଖର ଆରମ୍ଭ ମାତ୍ରେ ହିଁ ଦୁଃଖ ଘେରୁଥାଏ, ଦୁଃଖର ଆରମ୍ଭ ମାତ୍ରେ ହିଁ ଚକା ଆଖି ମନେ ପଡ଼ୁଥାଏ। ନିର୍ମଳ ମନଟେ ନେଇ ନିଜକୁ ସଅଁପି ଦେଲେ ଉଦ୍ଭାସିତ ହେଉଥାଏ ନୀଳଚକ୍ର ପତିତ ପାବନ। ପବନ ସୁଅରେ ଆସେ ଅଗୁରୁ ଚନ୍ଦନ, ଆଖି ସହ ଆଖି ମିଶେ ଅନ୍ତର ରମଣ କରେ ଅନ୍ତର୍ଯ୍ୟାମୀ ସଙ୍ଗେ, ଆତ୍ମାଲିଙ୍ଗ ବ୍ରହ୍ମଜ୍ୱନି ନିତ୍ୟ ରାସ ରଙ୍ଗେ। ଶ୍ରଦ୍ଧା ଓ ବିଶ୍ୱାସର ପବିତ୍ର ମିଳନ, ଜୀବନର ଶେଷ ସପ୍ତ ତ୍ରାହି ନାରାୟଣ।

0: सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् दुःखभाग् भवेत्। एहि कामनासह आजिर विशेष आराधना कार्यक्रमको एइठि रखुछु।
1: ଶୁଣୁଥିଲେ ଜଗତରନାଥ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ନବଦିନାତ୍ମକ ରଥଯାତ୍ରା ଅବସରରେ ବିଶେଷ ଆରାଧନା କାର୍ଯ୍ୟକ୍ରମ। ଉପସ୍ଥାପନା ରାଜୀବ ଲୋଚନ ଆଚାର୍ଯ୍ୟ।

0: ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଆମ ପରିବେଶ। ଏଥିରେ ଆଜି ଅଛି ସଂକ୍ଷିପ୍ତ ଆଲୋଚନା, କୃଷି ଓ ଜଳବାୟୁ ପରିବର୍ତ୍ତନ। ଆଲୋଚକ ତୁଷାର ରଞ୍ଜନ ସାହୁ।
1: ଗୋଟିଏ ଅଞ୍ଚଳର ଉତ୍ତାପ, ବାୟୁର ଆର୍ଦ୍ରତା, ଆଲୋକ ପରିମାଣ, ବର୍ଷାର ପରିମାଣ, କାକରପାତ, ଝଡ଼ ବତାସ ପରି କେତେକ ଅବସ୍ଥାକୁ ବୁଝାଏ। ଏସବୁ ପରିସ୍ଥିତି ସବୁ ଅଞ୍ଚଳରେ ସମାନ ନଥାଏ। ତେଣୁ ଗଛର ବୃଦ୍ଧି, ବିକାଶ ଓ ଫଳପୁଷ୍ପ ଧାରଣର କ୍ଷମତା ଜଳବାୟୁ ଅନୁସାରେ ପରିବର୍ତ୍ତିତ ହୋଇଥାଏ। ଓଡ଼ିଶାର ଜଳବାୟୁ ସାଧାରଣତଃ ଗ୍ରୀଷ୍ମମଣ୍ଡଳୀ ଜଳବାୟୁ। ଫୁଲବାଣୀ ଓ କୋରାପୁଟର କେତେକ ପାର୍ବତ୍ୟ ଅଞ୍ଚଳ ସମଶୀତୋଷ୍ଣ ମଣ୍ଡଳ ଜଳବାୟୁ ହୋଇଥାଏ। ସେହିପରି ରାଜ୍ୟର ଉପକୂଳ ଅଞ୍ଚଳରେ ଅଧିକ ଗରମ ବା ଶୀତ ହୋଇନଥାଏ, କାରଣ ସାମୁଦ୍ରିକ ବାୟୁ ପ୍ରଭାବ ସେଠାରେ ହୋଇଥାଏ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ଖରାଦିନେ ଅଧିକ ଗରମ ଓ ଶୀତଦିନେ ବେଶୀ ଥଣ୍ଡା ଅନୁଭୂତ ହୁଏ। ଜଳବାୟୁ ଭିତରେ ଉତ୍ତାପ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ସାଧାରଣତଃ ଉତ୍ତାପକୁ ନେଇ ଆମେ ଦୁଇ ପ୍ରକାର ଫସଲ କରିଥାଉ, ଗୋଟେ ହେଉଛି ଖରାଦିନିଆ ଫସଲ ଏବଂ ଗୋଟେ ହେଉଛି ଶୀତଦିନିଆ ଫସଲ। ଏ ଖରାଦିନିଆ ଫସଲର ବିକାଶ, ଫୁଳ ଫଳ ଧାରଣ କରିବା ପାଇଁ ଅଧିକ ଉତ୍ତାପ ଦରକାର କରିଥାଏ। ଏହି ଶ୍ରେଣୀର ଫସଲ ସାଧାରଣତଃ 15°-30°C ମଧ୍ୟରେ ଭଲ ହୋଇଥାଏ। ଉତ୍ତାପ 15°ରୁ ତଳକୁ କମିଗଲେ କିମ୍ବା 30°ରୁ ଉପରକୁ ଉଠିଗଲେ ଫସଲ ସେତେ ଭଲ ହୁଏ ନାହିଁ, ଯଥା କଖାରୁ, ଝୁଡ଼ଙ୍ଗ, ଲଙ୍କା, ଭେଣ୍ଡି, ବାଇଗଣ ଆଜି। ତାପରେ ଶୀତଦିନିଆ ଫସଲ, ଏହି ଶ୍ରେଣୀର ଫସଲ ସାଧାରଣତଃ 0°-15°C ମଧ୍ୟରେ ହୋଇଥାଏ। 15°ରୁ ଉତ୍ତାପ ବଢ଼ିଗଲେ ଗଛର ଫୁଲ ଆସେ ନାହିଁ ଓ ଉତ୍ପାଦନ କମିଯାଏ। ଏ ଶ୍ରେଣୀର ଫସଲ ଜଳସେଚନର ଦରକାର କରିଥାନ୍ତି, କାରଣ ଏହି ସମୟରେ ବର୍ଷାର ଅଭାବ ଥାଏ। ଶୀତଦିନିଆ ଫସଲ ମଧ୍ୟରେ ଆଳୁ, ପିଆଜ, ରସୁଣ, ବିଲାତି ବାଇଗଣ, କୋବି ଇତ୍ୟାଦି ପ୍ରଧାନ ଫସଲ ହିସାବରେ ନିଆଯାଇଥାଏ। ଆଲୋକର ତରଙ୍ଗ ଦୈର୍ଘ୍ୟ, ସମୟ ପରିଧି ଏବଂ ଲମ୍ବା କିମ୍ବା ଛୋଟ ରାତ୍ରି ସମୟକୁ ନେଇ ବିଭିନ୍ନ ପ୍ରକାର ଫସଲ ହୋଇଥାଏ, ଯେମିତିକି ଚାଇନା କୋବି, ବିଟ୍, ମୂଳା, ଲେଟୁସ୍ ଇତ୍ୟାଦି ଫସଲ ଲମ୍ବା ଦିନ ଦରକାର କରିଥାନ୍ତି। ସେହିପରି କନ୍ଦମୂଳ, ପିଆଜ, ପୋଇ, ଧାନ ଇତ୍ୟାଦି ଫସଲ ଛୋଟ ଦିନ ଦରକାର କରିଥାନ୍ତି। ସାଧାରଣତଃ ବେଶୀ ଉତ୍ତାପ ବା ଲମ୍ବା ଦିନମାନଙ୍କରେ କଖାରୁ ବା ମାଖନ ଯେଉଁଟା କହୁଛନ୍ତି ସେଥିରେ ବେଶୀ ଅଣ୍ଡିରା ଫୁଲ ବେଶୀ ଦେଖାଯାଏ। ସେହିପରି ଜଳବାୟୁରେ ଜଳୀୟ ବାଷ୍ପ ବା ଆର୍ଦ୍ରତାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୋଗ ପୋକର ପ୍ରାଦୁର୍ଭାବ ଆର୍ଦ୍ରତାର କମ୍ ବେଶୀ ଅନୁସାରେ କମ୍ ବେଶୀ ହୋଇଥାଏ। ପାଉଁଶିଆ ରୋଗ ସାଧାରଣତଃ କମ୍ ଆର୍ଦ୍ରତା ଅଞ୍ଚଳରେ ଦେଖାଯାଏ। ସେହିପରି କବକ ଜାତୀୟ ଯେଉଁ ରୋଗ ଏବଂ ନିମ୍ନମୁଖୀ ପାଉଁଶିଆ ରୋଗ ସାଧାରଣତଃ ବେଶୀ ଆର୍ଦ୍ରତା ଅଞ୍ଚଳରେ ଦେଖାଯାଏ। ମଞ୍ଜିର ପାକଳ ଓ ଅମଳ ପାଇଁ ଶୁଖିଲା ପାଗ ଓ କମ୍ ଆର୍ଦ୍ରତାପୂର୍ଣ୍ଣ ଜଳବାୟୁ ଦରକାର ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ଜଳବାୟୁରେ ଏକ ନିର୍ଦ୍ଦିଷ୍ଟ କୃଷି ସମ୍ଭବ ହୋଇଥାଏ। ଆଜିକାଲି କୃତ୍ରିମ ଉପାୟରେ ଯଥା ପଲି ହାଉସ୍, ପଲିଟନେଲ, ସବୁଜ ଗୃହ ସୃଷ୍ଟି କରି ଏକଦା ଆବଦ୍ଧ କ୍ଷେତ୍ର ମଧ୍ୟରେ ବା ପରିଧି ମଧ୍ୟରେ ଉପଯୁକ୍ତ ତାପମାତ୍ରା, ଆର୍ଦ୍ରତା, ବାୟୁ ଚଳାଚଳର ସୁବିଧା କରାଯାଇ ଅଦିନିଆ ପରିବେଶ କରାଯାଇପାରୁଛି, ଯାହାଦ୍ୱାରା କି ଯେଉଁଟା ନିର୍ଦ୍ଦିଷ୍ଟ ଜଳବାୟୁ ହେଉଥିଲା ଏବେ ମଧ୍ୟ ଯେଉଁଠି ଜଳବାୟୁ ନଥାଇ ମଧ୍ୟ ସେଇଠାରେ ଏହି ଉପାୟରେ ଚାଷ କରାଯାଇପାରୁଛି, ଯେପରିକି ତରଭୁଜ, ବିଲାତି, ସିମଲା ଲଙ୍କା, କାକୁଡ଼ି ଇତ୍ୟାଦି ହୋଇପାରୁଛି। ଆମେ ଦେଖୁ ଗୋଟିଏ ଅଞ୍ଚଳର ପାରିପାର୍ଶ୍ୱିକ ଅବସ୍ଥିତି ଅନ୍ୟ ଅଞ୍ଚଳଠାରୁ ସାଧାରଣତଃ ଅଲଗା ହୋଇଥାଏ, ଯେପରିକି ଉପକୂଳବର୍ତ୍ତୀ ଅଞ୍ଚଳ। ଏହି ଅଞ୍ଚଳରେ କଦଳୀ, ନଡ଼ିଆ, ଧାନ, ଗୁଆ, ଅମୃତଭଣ୍ଡା, ପିଜୁଳି, ବାଦାମ ଇତ୍ୟାଦି ଭଲ ହୋଇଥାଏ। ସେହିପରି ନାତିଶୀତୋଷ୍ଣ ଅଞ୍ଚଳ ଅଛି, ସେ ଅଞ୍ଚଳରେ କମଳା ଲେମ୍ବୁ, ଡାଳିମ୍ବ, ଅଙ୍ଗୁର, ଧାନ, ମୁଗ ଇତ୍ୟାଦି ଭଲ ହୋଇଥାଏ। ଥଣ୍ଡା ଜଳବାୟୁ ଅଞ୍ଚଳରେ ସାଧାରଣତଃ ସେଓ, ନାସପାତି, ଅଖରୋଟ, ଆଲମଣ୍ଡ, କୋବି, ଗହମ ଭଲ ହୁଏ। ତାପରେ ଶୁଷ୍କ ଉତ୍ତପ୍ତ ଅଞ୍ଚଳ, ଏଥିରେ ତେନ୍ତୁଳି, ଖଜୁରୀ, ବରକୋଳି, ଜର, କୋଳଥ, ଅଁଳା, କଣ୍ଟା ଓ ଗୁଳ୍ମ ଜାତୀୟ ଫସଲ ଭଲ ହୋଇଥାଏ। ଯେତେବେଳେ ଉତ୍ତାପ ଓ ଆର୍ଦ୍ରତାର ସଂଯୋଗ ଘଟେ, ଅର୍ଥାତ୍ ଅତ୍ୟଧିକ ଉତ୍ତାପ ଓ କମ୍ ଆର୍ଦ୍ରତା ରହେ, କେତେକ ରୋଗ ଜଣେ ସୁପ୍ତ ଅବସ୍ଥାରେ ରୁହନ୍ତି। ଅଧିକ ଆର୍ଦ୍ରତା ରହିଲେ ସେମାନେ ପରିପ୍ରକାଶିତ ହୁଅନ୍ତି। ସେହିପରି କମ୍ ତାପମାତ୍ରାରେ କେତେକ ରୋଗ ଯଥା ଆଳୁର ପତ୍ରପୋଡ଼ା ରୋଗ ସୁପ୍ତ ହୋଇଯାଆନ୍ତି, ମାତ୍ର ଅତ୍ୟଧିକ ତାପମାତ୍ରା ହେଲେ ସେମାନେ ପରିପ୍ରକାଶିତ ହୁଅନ୍ତି। ଆଜିକାଲି ରେଫ୍ରିଜରେଟର୍ ଭ୍ୟାନ୍ରେ ଜଳବାୟୁକୁ ଅନୁକୂଳ କରି ଏ ବହୁଦିନ ପର୍ଯ୍ୟନ୍ତ ସାଇତି ରଖାଯାଇପାରୁଛି। ଏହିପରି ଦେଖାହେଉଛି ଅତ୍ୟଧିକ ଆର୍ଦ୍ରତା ଥିବା ଅଞ୍ଚଳ।

0: ମାନଙ୍କରେ ବେଶୀ ଯୋଉ ପୋକ ବା ଶୋଷକୀଟ ମଧ୍ୟ ଆକ୍ରମଣ ହେଉଥିବାର ଦେଖାଯାଉଛି। ସାଧାରଣତଃ ପନିପରିବା ମଞ୍ଜି ସୃଷ୍ଟି କରିବା ଏକ କଷ୍ଟକର ବ୍ୟାପାର, ଯଥା ଫୁଲକୋବି, ବନ୍ଧାକୋବି, ଗାଜର, କେତେକ ଶୀତଦିନ ପରିବା ସାଧାରଣତଃ ତାଙ୍କର ବୃଦ୍ଧି ହେବାର ଅବଧି 2 ବର୍ଷ ହୋଇଥାଏ। ସେଥିପାଇଁ ସେମାନଙ୍କର ମଞ୍ଜି ପାଇବା ପାଇଁ ହେଲେ ଅତ୍ୟନ୍ତ ପ୍ରଥମ ବର୍ଷ ଥଣ୍ଡା ଋତୁ ପାର କରିବାକୁ ହୁଏ, ତାପରେ ମଞ୍ଜି ହେବାକୁ ସକ୍ଷମ ହୁଅନ୍ତି। ସେଥିପାଇଁ ଥଣ୍ଡା ହେଉଥିବା ଅଞ୍ଚଳମାନଙ୍କରେ ଏମାନେ କେବଳ ମଞ୍ଜି ସୃଷ୍ଟି କରିପାରନ୍ତି।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଆମ ପରିବେଶ, ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 516। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ବର୍ଣ୍ଣନା ବସନ୍ତ ମହାନ୍ତି।

ଯୋଗୀମାନେ ମନସଂଯୋଗ କରିବାକୁ ଆରମ୍ଭ କରି ପରେ ଅସମର୍ଥ ହୋଇପଡ଼ନ୍ତି। ଭଗବାନଙ୍କଠାରେ ମନ ସମାହିତ କରି ନପାରି ଦୁଃଖପ୍ରାପ୍ତ ହୋଇଥାନ୍ତି। ଭଗବାନଙ୍କ ପାଦପଦ୍ମ ଆନନ୍ଦପ୍ରଦ, ତେଣୁ ଭକ୍ତମାନେ କେବେ ବିଷର୍ଣ୍ଣ ହୁଅନ୍ତି ନାହିଁ। ଭଗବାନ ବି ଭକ୍ତପ୍ରିୟ। ମନୁଷ୍ୟ ଶ୍ରଦ୍ଧା ସହକାରେ ଯାହା କଲେ ଜନ୍ମ ମୃତ୍ୟୁ ପ୍ରବାହ ରୂପ ସଂସାର ଜୟ କରିଥାଏ। ଶ୍ରୀକୃଷ୍ଣ ସେହି ସୁମଙ୍ଗଳ ଭକ୍ତି ଧର୍ମ ପୁନରାୟ ବର୍ଣ୍ଣନା କରିଛନ୍ତି।

ଏଇଠି ଶେଷ ହେଲା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 516 ଆକାଶବାଣୀ ବଲାଙ୍ଗୀର। ଏହା ପରର କାର୍ଯ୍ୟକ୍ରମ ଆସନ୍ତୁ ଶୁଣିବା ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ସଂସ୍କୃତ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସଂସଦର ମୌସୁମୀ ଅଧିବେଶନ ଆଇଷ୍ଠାନୁ ମୂଲ ହେବା। ଅଧିବେଶନ ଅଗଷ୍ଟ ମାସର 13 ତାରିଖ ତକ ଚାଲବା। ଅଧିବେଶନ ସମୟଥି ଆୟକର ସଂଶୋଧନ ବିଲ୍ 2026 ସୁପ୍ରିମକୋର୍ଟ ବିଚାରପତିଙ୍କର ସଂଖ୍ୟା ସଂଶୋଧିତ ବିଲ୍ ଜନ୍ମ ଆଉ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍ ଲଘୁ କ୍ଷୁଦ୍ର ଆଉ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ FCRA ଆଉ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଅଧିବେଶନ ଆଗନୁ ଗଲାକାଲି ନୂଆଦିଲ୍ଲୀ ସଂସଦ ଭବନ ପରିସରର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରନ ଆଜି ହେରା ପଞ୍ଚମୀ ନୀତି କରାଯିବ। ଜଗତଜନନୀ ମା ଲକ୍ଷ୍ମୀ ଆଡ଼ପ ମଣ୍ଡପନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ନେଇକରି ରଥଯାତ୍ରା କରିଥିବାରୁ ମା ଲକ୍ଷ୍ମୀ ଅଭିମାନ କରିଛନ୍ ଆଉ ସେଥିଲାଗି ଶରଦା ବାଲିନ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକେ ଭାଙ୍ଗବେ। ଇତା ଋତୁରୁ ମା ଲକ୍ଷ୍ମୀ ହେରା ଗୋହିରୀ ସାହି ଦେଇକରି ଶ୍ରୀମନ୍ଦିରକେ ଫେରିବେ। ଶ୍ରୀଗୁଣ୍ଡିଚା ଯାତ୍ରା 5 ନମ୍ବର ଦିନେ ହେରା ପଞ୍ଚମୀ ନୀତି ପାଳନ କରବାର ପରମ୍ପରା ରହିଛି। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଜି ରାତି ମହାଲକ୍ଷ୍ମୀ ରଥ ପାଶେ ପାରମ୍ପରିକ ନୀତି ସାରିକରି ଜଗମୋହନକେ ପିଛେ କରିବେ। ପଛେ ମହାଲକ୍ଷ୍ମୀଙ୍କୁ ଆଜ୍ଞାମାଳ ଲାଗି ହୋଇକରି ସନ୍ଧ୍ୟା ଧୂପ ଟେରା ପଡ଼ବା। ତାର ଉତରୁ ମୈଲମ ଚନ୍ଦନ ଲାଗି ଆଉ ବଡ଼ସିଂହାର ହୋଇକରି ଡେରି ରାତି ପହୁଡ଼ ହେବା। ଆଜିର ନୀତି ଶେଷ ହେବାର ସହିତ ଆଇବାକାଲି ସକାଳ ଧୂପ ସର୍ବାର ଉତ୍ତରୁ ତିନି ରଥର ଦକ୍ଷିଣ ମୋଡ଼ ଲାଗି ଆଜ୍ଞାମାଳ ବିଜେ କରାଯିବା। ଭୁବନେଶ୍ୱରଠାରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଗଲାକାଲି ହୋଇଯାଇଛି। ଏଥି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ସମ୍ବନ୍ଧୀୟ ପ୍ରମୁଖ ଯୋଗ ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ବାବ୍ଦେ କହିଥିଲେ, ଗଲା 12 ବର୍ଷ ଭିତରେ ଏହି କାର୍ଯ୍ୟକ୍ରମ 135ଟା ସଂସ୍କରଣ ଶେଷ କରିଛି ଆଉ ଏବେ 26 ତାରିଖ ରବିବାର ଦିନ ପ୍ରଧାନମନ୍ତ୍ରୀ 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଦେଶବାସୀଙ୍କ ସାଙ୍ଗେ ଭାବ ଦିଆନିଆ କରିବେ। ଦେଶବାସୀଙ୍କଠାନୁ ମୂଲ କରିକି ପ୍ରବାସୀ ଭାରତୀୟ ଆଉ ସାରା ପୃଥିବୀ ଲୋକେ ଇଟା ଆଦର ଦେବାର ସହିତ ଇଟା ସର୍ବବ୍ୟାପୀ ଆଉ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫ ଅମୃତ ଯୋଜନା 2 ନମ୍ବର କେପ୍ ଅଧୀନତି ସହରାଞ୍ଚଳନ ବର୍ଷା ପାଣି ସଂରକ୍ଷଣ ବନ୍ଦ କଟାମାନଙ୍କର ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି ବହୁଟେ ପଦକ୍ଷେପ ନିଆଯାଇଛି। ପାଣିର ସୁରକ୍ଷାକେ ସୁନିଶ୍ଚିତ କରବାର ଆଉ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରବାରଟା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଆଏ। ଅଭିଯାନ ଅଧୀନତି ଦେଶର 27ଟା ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ପାଖାପାଖି 900ଟା ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍। ବର୍ଷା ପାଣି ସଂରକ୍ଷଣ ଭୂତଳ ଜଳ ସ୍ତର ବଢ଼ାବାରକେ ପ୍ରୋତ୍ସାହନ ଦେବାର ଦିଗେ ଇତି ଭିନ୍ ଭିନ୍ ପଦକ୍ଷେପ ନିଆଯାଇଛି। ରାଜ୍ୟ ଥିବା ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଜି 2 ନମ୍ବର ଖେପ୍ ମେଧା ତାଲିକା ବାହାରିବା। 1055ଟା ସ୍ନାତକ ମହାବିଦ୍ୟାଳୟଟି କଳା ବିଜ୍ଞାନ ଆଉ ବାଣିଜ୍ୟ ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମଟି 287,519ଟା ସିଟ୍ ଥିବାର ବେଳେ ପହିଲା ଖେପେ 84,384ଟା ସିଟ୍ଟି ନାଁ ଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ କଳାଥି 106,880ଟା ସିଟ୍ ଖାଲି ଥିବାର ବେଳେ ବିଜ୍ଞାନଥି 60,880, ବାଣିଜ୍ୟଥି 24,288, ସେଲ୍ଫ ଫାଇନାନ୍ସିଂଥି 4,172 ଓ ସଂସ୍କୃତ ପାଠ୍ୟକ୍ରମଟି 6,757ଟା ସିଟ୍ଥି ନାଁ ଲେଖା ହେବା। ମେଧା ତାଲିକା ବାହାରବାର ଉତ୍ରୁ ଆଇବା ମଙ୍ଗଳବାରରୁ ଗୁରୁବାର ତକ ଛାତ୍ରଛାତ୍ରୀମାନେ ନାଁ ଲେଖି ପାରିବେ। ସେଆଡ଼େ ଆଇବା 29 ତାରିଖ 3 ନମ୍ବର ଆଉ ଶେଷ ମେଧା ତାଲିକା ବାହାରିବା। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 24 ତାରିଖ ଆଡ଼େ ରାଜ୍ୟର ଉତ୍ତର ଭାଗ ଆଉ ଉତ୍ତର ପାଖର ଇଲାକାର ଫେର୍ ଗୋଟେ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବଟି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ସେଆଡ଼େ ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଆଜି ସକାଳ ବେଳା ତକ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଜବର ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳର 6 ବଜେ ତକ 612.87 ଫୁଟ ରହିଥିଲା। ଏହି ସମୟଥି 4ଟା ଗେଟ୍ ଦେଇକରି ଫି ସେକେଣ୍ଡଥି 94,292 ଘନଫୁଟ ପାଇଁ ଛଡ଼ା ଯାଉଥିବାର ବେଳେ 158,491 ଘନଫୁଟ ପାଇଁ ଜଳଭଣ୍ଡାରକେ ଆସୁଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେକରି 2 ମିନିଟ୍ ଥି। ଜୁହାର।

ସକାଳ 7:25 ସକାଳ 7:35 ପ୍ରଚାର କରାଯିବ କାର୍ଯ୍ୟକ୍ରମ ଚାସର ହାଲ। ସକାଳ 7:40 ଶୁଣିବେ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 343 ଭାଗ। ପାରମ୍ପରିକ ଗୀତ ଓଡ଼ିଶୀ ସକାଳ 7:50। ସକାଳ 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। 8:45 ପ୍ରଚାର କରାଯିବ ଓଡ଼ିଆ ଚଳଚ୍ଚିତ୍ର ଗୀତ। ସକାଳ 9:00-10:05, 11:00-12:30 ଗୋଟାଏ 50 ମିନିଟ୍, 2:45 ଅପରାହ୍ନ 5 ଏବଂ ପୁଣି ଥରେ ରାତି 9:15-10 ଯାଏ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆଜି ପୂର୍ବାହ୍ନ 11:00 ରହିଛି ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆଜି ଶୁଣିବେ ଏହାର ଦ୍ୱିତୀୟ ଭାଗ। 12:00 କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ବିଷୟ ରହିଛି ଓଡ଼ିଆ ଜନଜୀବନରେ ରଥଯାତ୍ରା। ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ପ୍ରଚାର କରାଯିବ ଅପରାହ୍ନ 5। 5:30 କାର୍ଯ୍ୟକ୍ରମ ଯୁବବାଣୀ, ବିଷୟ ରହିଛି ପର୍ଯ୍ୟଟନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ। ଓଡ଼ିଆ ଭକ୍ତି ଗୀତ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଯୁବଶକ୍ତି। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55। ରାତି 7:25 ଜିଲ୍ଲାର ହାଲଚାଲ କାର୍ଯ୍ୟକ୍ରମ ଖେତ ଖୋଲା ଶୁଣିବେ ରାତି 7:30। ରାତି 8:00 ସଂସଦ ସମୀକ୍ଷା। ରାତି 8:15 ପ୍ରଚାର କରାଯିବ ତୁଳସୀ ରାମାୟଣର ପରବର୍ତ୍ତୀ ଭାଗ। ହିନ୍ଦୀ ଭକ୍ତି ଗୀତ ରାତି 8:25। ରାତି 8:30 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଏବଂ ରାତି 10:00 ପ୍ରଚାର କରାଯିବ ଆଜି ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ। ଇଏ ଥିଲା କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ଏହାପରର କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ଶ୍ରୀଜୀଉମାନଙ୍କର ଜନ୍ମବିଧିରେ ବିଶେଷ ନୀତିକାନ୍ତି ଆରମ୍ଭ ହୋଇଛି। ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଛାଡ଼ି

0: ଜଗନ୍ନାଥ ମହାପ୍ରଭୁ ଶ୍ରୀଗୁଣ୍ଡିଚା ଦିନ ବଡ଼ ଭାଇ ବଳଭଦ୍ର ଓ ସାନ ଭଉଣୀଙ୍କୁ ସାଙ୍ଗରେ ନେଇ ରଥରେ ଯାତ୍ରା କରିବା ପରେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀ ନିଜକୁ ଅପମାନିତ ଓ ଅବହେଳିତ ମନେ କରିଛନ୍ତି। ଅଭିମାନିନୀ ମା ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗିବା ସହ ମହାପ୍ରଭୁଙ୍କ ଦର୍ଶନ ନ ପାଇ ଆଜି ଅଧରଚୁମ୍ବିତ ଆଜ୍ଞାମାଳ ପାଇ ରାଗରେ ହେରାଗୌରୀ ସାହି ବାଟେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ଶ୍ରୀଜଗନ୍ନାଥ ମନ୍ଦିର ପରେ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ମଙ୍ଗଳ ଆଳତି, ମୈଲମ, ତଡ଼ପଲାଗି, ଅବକାଶ ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆଜିର ଏହି ନୀତି ଶେଷ ହେବା ପରେ ଆସନ୍ତାକାଲି ସକାଳ ଧୂପ ସରିବା ପରେ ତିନି ରଥର ଦକ୍ଷିଣ ମୋଡ଼ ନେଇ ଆଜ୍ଞାମାଳ ବିଜେ କରାଯିବ। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଚଳିତ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ମୌସୁମୀ ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 1,06,880 ଆସନ ଖାଲି ରହିଛି। ମେଧା ତାଲିକା ପ୍ରକାଶ ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍କୁ ଅଧିକ ସ୍ୱଚ୍ଛ ତ୍ରୁଟିଶୂନ୍ୟ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଉମରକୋଟ, ଛରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁରେ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ମାମଲାଗୁଡ଼ିକର ଦାବି ଓ ଅଭିଯୋଗ ଶୁଣାଣି ଆରମ୍ଭ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ କାଉଡ଼ିଆମାନେ ଆଜି ସକାଳୁ ମଣିବାବାଙ୍କଠାରେ ଜଳାଭିଷେକ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଣିଷ ପ୍ରଥମେ ଚନ୍ଦ୍ରପୃଷ୍ଠରେ ପାଦ ଥାପିଥିବା ସଫଳତାକୁ ମନେ ପକାଇ ଆଜି ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ ପାଳନ କରାଯାଉଛି। 1969 ଆଜିର ଦିନରେ ଚନ୍ଦ୍ରଯାନ ଆପୋଲୋ 11 ଅଭିଯାନ ମାଧ୍ୟମରେ ମଣିଷ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା। ଜାତିସଂଘ ସାଧାରଣ ପରିଷଦ ଦ୍ୱାରା 2021 ଏହି ଦିବସକୁ ସ୍ଥାୟୀ ଭାବରେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଏକ ଚନ୍ଦ୍ର, ଏକ ଦୃଷ୍ଟିଭଙ୍ଗୀ ଏବଂ ଏକ ଭବିଷ୍ୟତ। ଏହି ଅଭିଯାନ ମାଧ୍ୟମରେ ମହାକାଶର ଗବେଷଣା ଏବଂ ଆବିଷ୍କାର ସହ ଆନ୍ତର୍ଜାତିକ ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ଚନ୍ଦ୍ରଯାନର ବିଭିନ୍ନ ଦିଗ ଲୋକଲୋଚନକୁ ଆସିପାରିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଚଳିତ ସପ୍ତାହର ଗୁରୁବାର ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ, ଉତ୍ତର ଉପକୂଳ ଓ ସଂଲଗ୍ନ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 612.87 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,58,491 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 94,292 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବିଛଣା ଘା। ଆଲୋଚନା କରିଛନ୍ତି ଡକ୍ଟର ରାଜେଶ କୁମାର ଦୋରା।
2: ବିଛଣା ଘାକୁ ବେଡ୍ ସୋର୍ କିମ୍ବା ପ୍ରେସର ସୋର୍ ବୋଲି ମଧ୍ୟ କୁହାଯାଏ। ଜଣେ ରୋଗୀ ଦୀର୍ଘ ଦିନ ଧରି ରୋଗକ୍ରାନ୍ତ ହେଲେ

0: ବିଛଣାରେ ବହୁ ଦିନ ଧରି ପଡ଼ିରହେ। ତେଣୁ ଏହି ପରିସ୍ଥିତିରେ ଦେହର ପ୍ରେସର ପଏଣ୍ଟ ଗୁଡ଼ିକ ସ୍ଥାନରେ ଚମଡ଼ା ଛାଡ଼ିଯାଏ। ଏହି ଘା ଗୁଡ଼ିକ ସମୟକ୍ରମେ ଚର୍ମ ଭିତରକୁ ଭେଦ କରେ ଏବଂ ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ମଧ୍ୟ ଭେଦ କରେ। ମୁଖ୍ୟତଃ ପଛ ହାଡ଼ ପାଖରେ, ଅଣ୍ଟାର ଦୁଇ ପାର୍ଶ୍ୱରେ ଏବଂ ସାକ୍ରାଲ ରିଜିଅନରେ, ମଳଦ୍ୱାରର ଦୁଇ ପାର୍ଶ୍ୱରେ, ପିଠି ଏବଂ ଡେଣା ପାଖରେ, ଜଙ୍ଘର ପଛ ଭାଗରେ ଏବଂ ପାଦର ତଳପଟେ ଦେଖାଦିଏ। ବିଛଣା ଘା ମୁଖ୍ୟତଃ ରୋଗୀର 7 ଦିନ ପରେ ଆରମ୍ଭ ହୁଏ। ଏହି ଘା ଶୀଘ୍ର ଆରୋଗ୍ୟ ହୁଏ ନାହିଁ, ରୋଗୀ ନିଜେ ଦେଖିପାରେ ନାହିଁ। ଏହା ଆରମ୍ଭରୁ ଯନ୍ତ୍ରଣାଦାୟକ ନ ହେବାରୁ ରୋଗୀ ଏବଂ ତାର ସହଯୋଗୀମାନେ ହେୟ ଜ୍ଞାନ କରନ୍ତି ଏବଂ ଘା ଆସ୍ତେ ଆସ୍ତେ ମାଡ଼ିବାକୁ ଆରମ୍ଭ କରେ। ମୁଖ୍ୟତଃ ବହୁତ ଦିନ ଧରି ଡାକ୍ତରଖାନା ବେଡ୍ରେ ପଡ଼ିବା ସ୍ନାୟୁ ରୋଗୀ, ମଧୁମେହ ରୋଗୀ ଏବଂ ଆକ୍ସିଡେଣ୍ଟ ରୋଗୀମାନଙ୍କରେ ଏହି ବିଛଣା ଘା ଦେଖାଦିଏ। ବିଛଣା ଘାର ଲକ୍ଷଣ ଗୁଡ଼ିକ ହେଲା, ପ୍ରଥମ ଅବସ୍ଥାରେ ଉପର ମଳି ଚର୍ମ ଛାଡ଼ିଯାଏ। ଏହି ପ୍ରେସର ସୋର୍ରେ ଉପର ଚମଡ଼ା ଏବଂ ତଳର ସବକ୍ୟୁଟାନିୟସ୍ ଟିସୁ, ଚର୍ବି ମାଂସପେଶୀ ଏବଂ ହାଡ଼ ପର୍ଯ୍ୟନ୍ତ ଇନଫେକ୍ସନ୍ ସ୍ପ୍ରେଡ୍ କରିବାର ସମ୍ଭାବନା ଥାଏ। ପୁଜ ନିଗିଡ଼ି ଆସ୍ତେ ଆସ୍ତେ ତାହା ଗଭୀର କ୍ଷତରେ ପରିଣତ ହୁଏ ଏବଂ ଘା ଶୁଖିବା ପାଇଁ ବହୁତ ଦିନ ଲାଗେ। ରୋଗୀର ରକ୍ତହୀନତା ଏବଂ ରୋଗ ଏହି ଘାକୁ ଶୀଘ୍ର ଶୁଖିବା ପାଇଁ ଦିଏ ନାହିଁ। ବଡ଼ ବଡ଼ ମେଜର ଅପରେସନ୍ ପରେ ଏବଂ ଆଇସିୟୁରେ ରୋଗୀକୁ ବିଛଣା ଘା ହେବାର ସମ୍ଭାବନା ଅଧିକ ଥାଏ। ଏହି ପରିସ୍ଥିତିରେ ରୋଗୀକୁ ଦୈନିକ ଆଇସିୟୁ ନର୍ସ ଏବଂ ଡାକ୍ତର ପୋଛାପୋଛି କରି ଆଣ୍ଟିଫଙ୍ଗାଲ ପାଉଡର ବେକ, ପିଠି, ଅଣ୍ଟା ଏବଂ ତଳଭାଗରେ ଲଗାଇଲେ ଏହି ଘାରୁ ଉପଶମ ମିଳେ। ବେଳେବେଳେ ଏହି ବିଛଣା ଘା ସମୟାନୁକ୍ରମେ ଆପେ ଆପେ ଭଲ ହୋଇଯାଏ। ରୋଗୀକୁ ବାରମ୍ବାର ଶୋଇ ରହିବା ପୋଜିସନ୍ ବଦଳାଇଲେ ଏବଂ ପ୍ରେସର ଜାଗାର ଯତ୍ନ ନେଲେ ଏହି ବେଡ୍ ସୋର୍ରୁ ଉପଶମ ମିଳେ। ଏହାର ଚିକିତ୍ସା ନିମନ୍ତେ ଆଣ୍ଟିବାୟୋଟିକ୍ ଔଷଧ ଏବଂ ମଲମ ମଧ୍ୟ ଦୈନିକ ବ୍ୟବହାର କଲେ ଏହା ଶୀଘ୍ର ଶୁଖିଯାଏ। ରେଗୁଲାର ଡ୍ରେସିଂ କରାଗଲେ ଏବଂ ଘା ଗୁଡ଼ିକୁ ଘୋଡ଼େଇ ରଖିଲେ ଏହା ଶୁଖିବାକୁ ଆରମ୍ଭ କରେ। ଅତ୍ୟଧିକ ଜାଗାରେ ବିଛଣା ଘା ହେଲେ ନୂତନ ପଦ୍ଧତିରେ ମଧ୍ୟ ପ୍ଲାଷ୍ଟର ସିଟ୍ ବ୍ୟବହାର କଲେ ସେହି ପ୍ରେସର ସ୍ଥାନ ମାନଙ୍କରେ ରୋଗୀର ବିଛଣା ସହିତ ଚର୍ମର କଣ୍ଟାକ୍ଟ ବା ସ୍ପର୍ଶ ହୋଇପାରେ ନାହିଁ ଏବଂ ଏହା ଶୀଘ୍ର ଶୁଖିବାରେ ସକ୍ଷମ ହୁଏ। କେତେକ କ୍ଷେତ୍ରରେ ପ୍ଲାଷ୍ଟିକ ସର୍ଜରୀ କରି ମଧ୍ୟ ଏହି ବିଛଣା ଘାର ଚିକିତ୍ସା କରାଯାଏ। ରୋଗୀ ପାଇଁ ଏକ ସ୍ୱତନ୍ତ୍ର ଧରଣର ବିଛଣା, ଯାହାକୁ ଆମେ ଏୟାର ବେଡ୍ ଏବଂ ୱାଟର ବେଡ୍ ବୋଲି କହୁ, ଏବେ ଉପଲବ୍ଧ। ଏହି ଏୟାର ବେଡ୍ ଏବଂ ୱାଟର ବେଡ୍ରେ ଏୟାର ପ୍ରେସର ଏବଂ ପାଣିର ପ୍ରେସର ଦେହର କୌଣସି ପ୍ରେସର ପଏଣ୍ଟକୁ ବିଛଣା ସହିତ ଲାଗି ରହିବା ପାଇଁ ଦିଏ ନାହିଁ। ଏହାଦ୍ୱାରା ବିଛଣା ଘାରୁ ଉପଶମ ମିଳେ। ବର୍ତ୍ତମାନ ଉନ୍ନତମାନର ବିଛଣା ଯଥା ଫାଉଲର ବେଡ୍ରେ ରୋଗୀର ବିଛଣା ଘା ହେବାର ଦେଖାଯାଏ ନାହିଁ। ବିଛଣା ଘାକୁ ଡାକ୍ତରମାନେ ଗୁରୁତର ସହିତ ଚିକିତ୍ସା କରିବା ସହିତ ରୋଗୀର ପରିଜନମାନଙ୍କୁ ମଧ୍ୟ ନିଜ ରୋଗୀର ଯତ୍ନ ନେବା ପାଇଁ ଉଚିତ ପରାମର୍ଶ, ଯଥା ଅଧିକ ପରିମାଣରେ ପ୍ରୋଟିନ୍, ଭିଟାମିନ୍ ଖାଦ୍ୟ ଏହି ରୋଗକୁ ନିବାରଣ କରିବାରେ ସକ୍ଷମ ହୁଏ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ବିଛଣା ଘା, ଆଲୋଚନା କରିଥିଲେ ଡାକ୍ତର ରାଜେଶ କୁମାର ଦୋରା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ఆకాశవాణి. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ମୁଖ୍ୟ ସମ୍ବାଦ, ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ. ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ. କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ. ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିଆନ୍. ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ. ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି 25-ଦିନିଆ ଅଧିବେଶନ କାଳରେ 19 ବୈଠକ ଅନୁଷ୍ଠିତ ହେବ. ଅଧିବେଶନରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରାଯିବା ସହ ଆଲୋଚନା ଏବଂ ପାରିତ ହେବାର ସମ୍ଭାବନା ରହିଛି. ଆଜି ଲୋକସଭାରେ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ 2026 ଏବଂ ରାଜ୍ୟସଭାରେ ଜାତୀୟ ସମ୍ମାନ ପ୍ରତି ଅବମାନନା ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି. ଏହା ବ୍ୟତୀତ ଜନ୍ମ ମୃତ୍ୟୁ ପଞ୍ଜୀକରଣ, ଆୟକର, ଏମ୍ଏସ୍ଏମ୍ଇ ବିକାଶ ସଂଶୋଧନ ବିଧେୟକଗୁଡ଼ିକ ମୌସୁମୀ ଅଧିବେଶନ କାଳରେ ଆଗତ ହେବାର ସମ୍ଭାବନା ରହିଛି. ଗତକାଲି ମୌସୁମୀ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସଂସଦ ଭବନରେ ସର୍ବଦଳୀୟ ବୈଠକ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 40 ରାଜନୈତିକ ଦଳର 50 ଅଧିକ ନେତା ଯୋଗ ଦେଇଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଗଣମାଧ୍ୟମକୁ କହିଥିଲେ, ସର୍ବଦଳୀୟ ବୈଠକରେ ରାଜନୈତିକ ଦଳଗୁଡ଼ିକୁ ଆଲୋଚନାରେ ଭାଗ ନେବା ସହ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ସହଯୋଗ କରିବାକୁ ଆଲୋଚନା ହୋଇଛି।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें।
0: ଅନ୍ୟପକ୍ଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବିର୍ଲା ଅଧିବେଶନ ସମୟରେ ଉପସ୍ଥାପନ ହେବାକୁ ଥିବା ବିଧେୟକ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ପର୍କରେ ସରକାର ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ଅଧିବେଶନରେ ଗଠନମୂଳକ ଆଲୋଚନା, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ଏବଂ ସଂସଦୀୟ ପରମ୍ପରା ପାଳନ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଥିଲେ। ପଶ୍ଚିମବଙ୍ଗକୁ ଏକ ମହାନ୍ ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ବିଜେପି ସରକାର ପ୍ରତିଶ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ସେ କହିଛନ୍ତି ଦେଶକୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଦେଇଥିବା ବେଙ୍ଗଲ ପ୍ରତ୍ୟେକଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ଗତକାଲି ହାଓଡ଼ା ଜିଲ୍ଲା ଅନ୍ତର୍ଗତ ସଂକ୍ରେଲ୍ଠାରେ ଆଭାସୀ ଜରିଆରେ ଅମୁଲ ବେଙ୍ଗଲ ଡାଏରୀର ଏକ ଶାଖାର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି ଜନସାଧାରଣ ସମବାୟ ସାମଗ୍ରୀ ଅଧିକରୁ ଅଧିକ କ୍ରୟ କରିବା ଆବଶ୍ୟକ, ଫଳରେ କୃଷକମାନଙ୍କୁ ଅଧିକ ସଶକ୍ତ କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 10 ଗୋଦାମ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶ୍ରୀ ଶାହା କହିଛନ୍ତି କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଭାରତ ଟ୍ୟାକ୍ସି ଯୋଜନା ଲାଗୁ କରିବା ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଯୋଜନାରେ ଟ୍ୟାକ୍ସି ଚାଳକମାନେ ଅଧିକ ସଶକ୍ତ ହେବେ ବୋଲି ସେ କହିଛନ୍ତି।
2: मैं बंगाल की समग्र जनता को भरोसा दिलाने आया हूं। भारतीय जनता पार्टी ने पूरे लंबे चुनाव अभियान के अंदर जो एक एक वादा किया था और सोनार बांग्ला की संकल्पना को बंगाल की जनता के सामने रखा था, वो सोनार बांग्ला की संकल्पना को जमीन पर उतारने का काम मोदी जी के नेतृत्व में भारतीय जनता पार्टी का एक एक कार्यकर्ता करेगा।
0: ଏହା ପୂର୍ବରୁ ଶ୍ରୀ ଶାହା ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଥିଲେ। ରାଜ୍ୟରେ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଏବଂ ସୀମା ସୁରକ୍ଷା ପ୍ରସଙ୍ଗରେ ଅନୁଷ୍ଠିତ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର।

ଗତ କିଛିଦିନ ଧରି ପ୍ରବଳ ବର୍ଷା ହେବା ଫଳରେ 8ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ 22ଟି ରାଜସ୍ୱ ଅଞ୍ଚଳ ଏବଂ 298ଟି ଗ୍ରାମାଞ୍ଚଳ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ 57,169 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ 3,874 ହେକ୍ଟର ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଛି। ଏପର୍ଯ୍ୟନ୍ତ ଚଳିତ ବନ୍ୟାରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ 14ଟି ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରଖାଯାଇଛି। ତେବେ ଶିବସାଗର, ଚରେଇଦେଓ ଏବଂ ଜୋରହାଟ ଜିଲ୍ଲାରେ ବନ୍ୟା ସ୍ଥିତି ଅତ୍ୟନ୍ତ ଖରାପ ପରିସ୍ଥିତି ଆଡ଼କୁ ଗତି କରୁଥିବାରୁ ରାଜ୍ୟ ସରକାର, ଭାରତୀୟ ସେନା ଓ ବାୟୁସେନାର ସହଯୋଗ ଲୋଡ଼ିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲୋକମାନଙ୍କ ନିରାପତ୍ତାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 58ତମ ଆନ୍ତର୍ଜାତିକ ରସାୟନ ବିଜ୍ଞାନ ଅଲିମ୍ପିଆଡ୍ରେ 4ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ 37ତମ ଆନ୍ତର୍ଜାତିକ ଜୀବ ବିଜ୍ଞାନ ଅଲିମ୍ପିଆଡ୍ରେ ବିଜୟ ଲାଭ କରିଥିବା ଭାରତୀୟ ଦଳର 4 ଜଣ ସଦସ୍ୟଙ୍କ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି, ସାରା ଦେଶ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛି। ଦକ୍ଷିଣ ଆମେରିକାର ଉତ୍ତର ପୂର୍ବ ଉପକୂଳରେ ଅବସ୍ଥିତ ଗୁଆନାରେ 133 ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ଡଙ୍ଗା ବୁଡ଼ିଯାଇଥିବା ସୂଚନା ମିଳିଛି। ଏପର୍ଯ୍ୟନ୍ତ 67 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଥିବା ଜଣାପଡ଼ିଛି। ଯୁଦ୍ଧକାଳୀନ ଭିତ୍ତିରେ ନିଖୋଜମାନଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି। ଗୁଆନା ପ୍ରଧାନମନ୍ତ୍ରୀ କହିଛନ୍ତି, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରେ 41 ଜଣ ପୁରୁଷ, 11 ଜଣ ମହିଳା ଏବଂ 15 ଜଣ ଶିଶୁ ଅଛନ୍ତି। ନିଖୋଜ ଲୋକମାନଙ୍କୁ ଖୋଜିବା ଲାଗି 1,000 ବର୍ଗ ମାଇଲ ଅଞ୍ଚଳରେ ହେଲିକପ୍ଟର, ବିମାନ ଓ ମାଛଧରା ଡଙ୍ଗା ନିୟୋଜିତ ହୋଇଛି। ପେରୁରେ 5.5 ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ 20 ଜଣ ଆହତ ହୋଇଛନ୍ତି। ଗତକାଲି ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ 10 କିଲୋମିଟର ଗଭୀରରେ ଥିବା କୁହାଯାଇଛି। ଅନେକଗୁଡ଼ିଏ କୋଠା ଏଥିରେ ସମ୍ପୂର୍ଣ୍ଣ ଧ୍ୱସ୍ତ ହୋଇଥିବା ବେଳେ ଅନ୍ୟ କେତେକ ଆବାସିକ ଗୃହ କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ 2007 ପେରୁରେ ଘଟିଥିବା ଭୂକମ୍ପରେ 600ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଫ୍ରାନ୍ସର ଭୂମଧ୍ୟ ସାଗରୀୟ ଉପକୂଳର ଫ୍ରେଜୁସ୍ ନିକଟବର୍ତ୍ତୀ ସହରଗୁଡ଼ିକରେ ଜଙ୍ଗଲ ନିଆଁ ବ୍ୟାପିବାରେ ଲାଗିଛି। ଜଙ୍ଗଲ ନିଆଁ ଜନବସତି ପ୍ରତି ବିପଦ ସୃଷ୍ଟି କରିଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରବଳ ପବନ ଯୋଗୁଁ ନିଆଁ ଦ୍ରୁତଗତିରେ ବ୍ୟାପୁଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ 445 ଏକର ଅଞ୍ଚଳ ଏହି ନିଆଁରେ ପ୍ରଭାବିତ ହୋଇଛି। ଅଗ୍ନିକାଣ୍ଡ ଯୋଗୁଁ ଭୂମଧ୍ୟସାଗରୀୟ ବନ୍ଦର ସହର ଟୁଲୋନ୍ ଓ ଲେସ୍ ଆକ୍ସ ମଧ୍ୟରେ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅତି ପ୍ରବଳ ବର୍ଷା ହେବା ନେଇ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ବିହାର ଓ ଅନ୍ୟ 6ଟି ରାଜ୍ୟକୁ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବେନିୟମ ଭାବେ ଖନନ ଏବଂ ପରିବହନ ହେଉଥିବା 1,700 ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ 1 କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି। ଫିଫା ଫୁଟବଲ ବିଶ୍ୱକପ୍ର ଫାଇନାଲ୍ ମ୍ୟାଚ୍ରେ ସ୍ୱେନ୍ 1-0 ଆର୍ଜେଣ୍ଟିନାକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ଗତ ରାତିରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ର 106ତମ ମିନିଟ୍ରେ ସ୍ପେନ୍ର ଖେଳାଳି ଫେରାନ୍ ଟୋରେସ୍ ଗୋଲ୍ କରିଥିଲେ। ପ୍ରଥମ 90 ମିନିଟ୍ର ଖେଳରେ ଉଭୟ ଦଳ ଗୋଲ୍ କରିବାରେ ସକ୍ଷମ ହୋଇନଥିଲେ। ଏହି ବିଜୟ ସହ ସ୍ପେନ୍ ପୁରୁଷ ବର୍ଗରେ ଦ୍ୱିତୀୟ ଥର ପାଇଁ ଫିଫା ବିଶ୍ୱକପ୍ ହାସଲ କରିଛି। ସୂଚନାଯୋଗ୍ୟ, ଚଳିତ ଫିଫା ବିଶ୍ୱକପ୍ରେ 48ଟି ଦଳ ଭାଗ ନେଇଥିଲେ। ଭାରତ ଇଂଲଣ୍ଡ ଦିନିକିଆ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ

0: ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆଜିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଲୋକସଭାରେ ଆଜି ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ବିଧେୟକ ଏବଂ ରାଜ୍ୟସଭାରେ ଆଗତ ହେବ ଜାତୀୟ ସମ୍ମାନ ଅବମାନନା ନିବାରଣ ସଂଶୋଧନ ବିଧେୟକ। କୃଷକମାନଙ୍କୁ ଅଧିକ ସଶକ୍ତ କରିବା ଲାଗି ସମବାୟ ସାମଗ୍ରୀ କ୍ରୟ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଗୁରୁତ୍ୱ ପ୍ରଦାନ। ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ଏବଂ ଆର୍ଜେଣ୍ଟିନାକୁ 1-0 ଗୋଲ୍ରେ ପରାସ୍ତ କରି ସ୍ପେନ୍ ଫିଫା ବିଶ୍ୱକପ୍ ଚମ୍ପିୟନ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଓଡ଼ିଆ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ବୀରକିଶୋର ଦେବ, ଗାଇଛନ୍ତି ଶିଳ୍ପୀ ଭିକାରୀ ଚରଣ ବଳ।

ଏହି ଗୀତ ରଚନା କରିଛନ୍ତି ଶାଲା ବେଗ, ଗାଇଛନ୍ତି ଶିଳ୍ପୀ ଶ୍ୟାମାମଣି ଦେବୀ।

0: ଶୁଣୁଥିଲେ ଓଡ଼ିଆ ଭକ୍ତି ଗୀତ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଚାଷର ହାଲ।
1: ଧାନ ଚାଷ କଥା ଯେତେବେଲେକେ ଆସି ଇନେ ଦୁଇଟା କଥା ଆସି, ଗୋଟେ ହଉଛେ ବୁନ୍ବାରଟା ଆର୍ ଗୋଟେ ହଉଛେ ରୁଇବାରଟା। ଯେନ୍ ଚାଷୀ ଭାଇମାନେ ଧାନ ବୁନ୍ବାର୍ ଲାଗି ଚାହୁଁଛନ୍, ଭିନ୍ନ ଭିନ୍ନ ପ୍ରକାର ଇହାଦେ ପଦ୍ଧତି ଆସିଲାନ ଧାନ ବୁନ୍ବାର୍ ଲାଗି, ବି ସେମାନେ ସେ ହିସାବେ ଧାନ ବୁନିକରି ଭଲ ଲାଭ ପାଇପାରବେ। ବାକି ତକ କଥା ହେଲା ଯେ ଯେନ ଆମେ ରୁଆ କରୁଛୁଁ, ରୁଆ କର୍ବାକେ ହେଲେ ଆମକୁ ପହ୍ଲା ପକାବାକେ ପଡ଼୍ବା। ତ ଯଦି ପହ୍ଲା ପକାବେ କାଣା ସବୁ କରବେ ସେ ବିଷୟରେ ଆମର୍ ଚାଷୀ ଭାଇମାନେ ନିହାତି ଜାନ୍ବାର୍ ଦରକାର। ଗୋଟେ ଏକର ଜମିରେ ପହ୍ଲା ରୁଇବାକେ ହେଲେ ଆମକୁ କେତେ ଜାଗାନ ପହ୍ଲା ପକାବାକେ ପଡ଼୍ବା? ତ ହେ ହିସାବେ ଦେଖ୍ମା ବେଲେ ଗୋଟେ ଏକରର ଲାଗି 10 ଡେସିମିଲ୍ ଜାଗାରେ ଆମକୁ ତଲି ପକାବାକେ ହେବା। ଯେନ୍ ତଲି ପକାମା, ତଲି ପକାବାର ଆଗନୁ ଜମିକେ ବହୁତ ବଢ଼ିଆ ହିସାବରେ ଟିକେ ଜୁତା ବୁହା କରିଦେବାକେ ପଡ଼୍ବା। ଘାସ ଥିଲେ ଘାସକେ ଆମକୁ ସଫା କରିଦେବାକେ ପଡ଼୍ବା। ମାଟ ଯେନ୍ତା ଗୁଣ୍ ହେଇଯିବା ହେଟାକେ ବି ଟିକେ ଦେଖ୍ବାକେ ପଡ଼୍ବା। ଇ ଯେନ୍ 10 ଡେସିମିଲ୍ ଜାଗାନେ ଆମେ ଯଦି 40 ଡଲା ସଢ଼ା ଗୋବର ଖତ ପକେଇଦେମା ବଲେ ଆହୁରି ବଢ଼ିଆ ହେଇଥିସି। ଇତାର ସାଙ୍ଗେ ସାଙ୍ଗେ 12 କେଜି ସିଙ୍ଗଲ ସୁପର ଫସ୍ଫେଟ୍ ଆରୁ 2 କେଜି ମିରେଟ୍ ଅଫ୍ ପଟାସ୍ ପକେଇଦେବାରଟା ସବୁଠାନୁ ଭଲ। 3 ଫୁଟ୍ ଉଷାର କରିକରି ପଟି କରିଦେବାକେ ହେବା। ବାକି ଦୁଇଟା ହିସାବରେ ବି ପହ୍ଲା ପକାଯାଏସି, ଯେନ୍ତାକି ଗୋଟେ ହଉଛେ ଶୁଖା ପାକ ଆର୍ ଗୋଟେ ଯେନ୍ଟା ହଉଛେ ଅଛରା ପାକ। ଯେନ ଶୁଖା ପାକ କରୁଛୁଁ ସେନ ଜୁତା ବୁହା କରିକରି ଶୁଖାରେ ଆମେ ଧାନ ବୁନି ପାର୍ମା। ବାକି ତକ ଯେନେ ଅଛରା ପାକ କରୁଛୁଁ ସେନେ ଜୁତା ବୁହା କରିକରି ମାଟକେ ଟିକେ କାଦୁ କରିଦେବାକେ ପଡ଼୍ବା। ପହେଲା ତର ଜୁତି ସାରିଲା ପରେ ମାଟକେ ଟିକେ ପାନ୍ ବାନ୍ଧିକରି କୁହେ ଦେବାକେ ପଡ଼୍ବା। ତାର୍ ଉତାରୁ କୁହି ସାରିଲା ପରେ ଇତାକେ ଆମେ ଫେନ୍ ଥରେ ଖାଏ କାଦୁ କରିଦେମା। କାଦୁ କରିସାରିଲା ପରେ ଇତାକେ ଯେନ୍ତା ସମାନ ହେଇଯିବା ସେଥିର୍ଲାଗି କମ୍ପର ମାରିଦେଲେ ବହୁତ ବଢ଼ିଆ ହେଇଥିସି। କମ୍ପର ମାରିଲା ଉତାରୁ ଇନ ଆମେ 30 ସେଣ୍ଟିମିଟରର ଗୋଟେ ଡ୍ରେନ୍ କର୍ମା, ଯେନ୍ ଡ୍ରେନ୍ ସାହିତି ପାଏନ୍ଟା ବାହାରି ଆସିପାର୍ବା। ସବୁ ପ୍ରସ୍ତୁତ ହେଇଗଲା ପରେ ଯଦି ଆମେ ଅଛରା ପାକ କରୁଛୁଁ ବୋଇଲେ ଧାନକେ ବୁତୁରାବାକେ ପଡ଼୍ବା। ଧାନକେ ବୁତୁରେଇ କରି ଦେଖ୍ବାକେ ପଡ଼୍ବା ଯେ ଗଜା କେନ୍ତା ହଉଛେ। ଗଜା ହେଇସାରିଲା ଉତାରୁ ଇତାକେ ନେଇକରି ଆମେ ପହ୍ଲା ପକେଇ ପାର୍ମା। ଗଛ ହେବାର 15 ଦିନ ପରେ 10 ଡେସିମିଲ୍ ତଲିପଟିନେ 4 କେଜି ୟୁରିଆ ସାର ପ୍ରୟୋଗ କରିଦେବାରଟା ସବୁଠାନୁ ଭଲ। ଇତାର ଦ୍ୱାରା ତଲି ବହୁତ ବଢ଼ିଆ ବଢ଼ିଥିସି। ତ ସବୁବେଲେ ଆମର୍ ଚାଷୀ ଭାଇମାନେ ନଜର ଦେବେ, ସାର ଦେବାରଟା ଯେନ୍ତା ନାଇଁ ପାସରିବେ। ଇତାକେ ଘିଚାବାର ଗୋଟେ ସପ୍ତାହ ଆଗନୁ 10 ଡେସିମିଲ୍ ଜାଗାରେ 1200 ଗ୍ରାମ ଫୁରାଡନ୍ ନାଇଁ ତ 200 ଗ୍ରାମ ଥିମେଟ୍ ପ୍ରୟୋଗ କଲେ ପୋକ ଦାଉନୁ ତଲିକେ ଆମେ ରକ୍ଷା କରିପାର୍ମା। ଇନେ ବି ଭିନ୍ନ ଭିନ୍ନ ସମୟାନେ ଭିନ୍ନ ଭିନ୍ନ ପ୍ରକାର ରୋଗ ପୋକ ଲାଗିଥିସନ୍, ସେଥିର୍ଲାଗି ଟିକେ ଆମକୁ ଦୃଷ୍ଟି ଦେବାକେ ପଡ଼୍ବା। ପ୍ରାୟ ଯେତେବେଲେକେ 3 ସପ୍ତାହ ହେଇଯିବା ଇ ସମୟାନ ତଲିକେ ଘିଚ୍ବାର ବତର ହେଇଥିସି। ଯଦି ସଲ୍ କିସମର ଧାନ ହେଇଥିବା ବଲେ ଇତାକେ ଟିକେ ଜଲ୍ଦି କେନ୍ତା କରି ଇନୁ ଉଠେଇ ପାର୍ମା ସେ କଥା ଟିକେ ଚିନ୍ତା କର୍ବାକେ ପଡ଼୍ବା ଆମର୍ ଚାଷୀ ଭାଇମାନଙ୍କୁ। ବିଲମ୍ କିସମର ଯଦି ହେଇଥିବା ବଲେ ଇନେ ଟିକେ ସାମାନ୍ୟ ଡେରି ହେଲେ ବି ଚଲ୍ବା। ଆଜିକାଲି ଧାନ ରୁଇବାର୍ ଲାଗି ଭିନ୍ନ ଭିନ୍ନ ପ୍ରକାର ଯନ୍ତ୍ରମାନେ ସବୁ ବ୍ୟବହାର କରାଗଲାନ, ଇଥିର୍ଲାଗି ସ୍ୱତନ୍ତ୍ର ହିସାବରେ ବି ତଲି ପକାବାକେ ପଡ଼୍ବା। ତଲି ଉପଟି ଉପରେ ଗୋଟେ ପଲିଥିନ୍ ରଖିକରି ତାର ଉପରେ 5 ସେଣ୍ଟିମିଟର ଉଚ୍ଚତାର ମ୍ୟାଟ୍ ଭରବାକେ ପଡ଼୍ବା। ମ୍ୟାଟ୍ ସାଙ୍ଗେ ଯଥେଷ୍ଟ ଟିକେ ଖତ ମିଶାବାରଟା ଆମର୍ ଚାଷୀ ଭାଇମାନେ ଯେନ୍ତା ନାଇଁ ଭୁଲ୍ବେ। ଇତାର ଉପରେ ଧାନ ତଲିକେ ପକାବାକେ ପଡ଼୍ବା। ଗଛଟା 18ରୁ 20 ଦିନର ହେଇଗଲେ ପଲିଥିନ୍ ସାଙ୍ଗେ ତଲିକେ ନେଇକରି ଯନ୍ତ୍ର ଉପରେ ରଖ୍ବାକେ ପଡ଼୍ବା। ତ ରୁଇବାର ଆଗନୁ ଆମର୍ ଚାଷୀ ଭାଇମାନେ କାଣା କାଣା ସବୁ କର୍ବେ ସେ କଥା ବି ଆମକୁ ଟିକେ ଜାନ୍ବାକେ ପଡ଼୍ବା। ରୁଇବାର ଆଗନୁ ଜମିକେ ନିହାତି ହିସାବରେ ଟିକେ କାଦୁ କରିଦେବାକେ ପଡ଼୍ବା। ଯେତେ ବହୁତ ବଢ଼ିଆ ଆମେ କାଦୁ କର୍ମା ରୁଇବାରଟା ସେତେ ସୁବିଧା ହେଇଥିସି।
0: ଇଏ ଥିଲା କାର୍ଯ୍ୟକ୍ରମ ଚାଷର ହାଲ। ଆକାଶବାଣୀ ବଲାଙ୍ଗୀର ଏବେ ପ୍ରଚାର କରୁଛୁ ଭକ୍ତି ସଙ୍ଗୀତ ଧାରାବାହିକ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀ ରାମଚରିତ ମାନସର 343ତମ ଭାଗ।

କିଛି ସମୟ ପାଇଁ ଶୁଣିପାରିନାହାନ୍ତି, ତେଣୁ ଆମେ ଦୁଃଖିତ। ଏବେ ପ୍ରଚାର କରୁଛୁ ପାରମ୍ପରିକ ଗୀତ ଓଡ଼ିଶୀ। ପ୍ରଥମ ଶିଳ୍ପୀ ମମତା ମିଶ୍ରା।

0: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ, ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ।
1: 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
2: ସାର୍ ଏତେ କୋଉଠୁ?
1: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
3: କଣ ହେଲା ବାପା?
2: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
0: ଆରେ
2: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
2: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
2: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଏଥର ଶିଳ୍ପୀ ମିନତୀ ରଥ।

କ୍ଷେତ୍ର ରାଜଶ୍ରୀ ପୁରୁଷୋତ୍ତମ ଏକ ଧର୍ମ ସମନ୍ୱୟ ପୀଠ ଭାବରେ ସର୍ବଜନ ବିଦିତ। ସର୍ବୋପରି କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ମଧ୍ୟ ସକଳ ଧର୍ମମତର ସମନ୍ୱିତ ବିଗ୍ରହ ସ୍ୱରୂପ ବିଦ୍ୟମାନ। ପ୍ରତୀକାତ୍ମକ ବିଗ୍ରହ ଶ୍ରୀ ଜଗନ୍ନାଥ ଏକାଧାରାରେ ପରମ ବିଷ୍ଣୁ, ଦେବଦେବ ମହାଦେବ, ବିଶ୍ୱଜନନୀ ଆଦିଶକ୍ତି, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ଆଉ ସିଦ୍ଧି ପ୍ରଦାୟକ ଶ୍ରୀ ଗଣପତି ଭାବରେ ପରିକଳ୍ପିତ। ପ୍ରଭୁଙ୍କୁ ରତ୍ନବେଦୀରେ ନାରାୟଣ, ନବକଳେବରରେ କୈବଲ୍ୟ, ବୈକୁଣ୍ଠରେ ରୁଦ୍ର, ଶୟନ ଯାତ୍ରାରେ ଦୁର୍ଗା, ଶ୍ରୀ ଗୁଣ୍ଡିଚା ରଥ ଉପରେ ବାମନ ତଥା ସ୍ନାନ ମଣ୍ଡପରେ ଗଣପତି ରୂପରେ ଉପାସନା କରାଯାଇଥାଏ।

0: ଗୁଣ୍ଡିଚା ଯାତ୍ରାରେ ହେରା ପଞ୍ଚମୀ ତେଣୁ ଏକ ମହତ୍ତ୍ୱପୂର୍ଣ୍ଣ ତିଥି। ମା ଲକ୍ଷ୍ମୀଙ୍କ ମାଜଣା ବଢ଼ି ବନକ ଲାଗି ସରିଲେ ପନ୍ତି ଭୋଗ ସରେ, ତାପରେ ପାଲିଙ୍କିରେ ବିଜେ ହୋଇ ଗୁଣ୍ଡିଚା ଘର ପାଖକୁ ଯାଆନ୍ତି। ସେଇଠାରେ ପାଳିତ ହୁଏ ହେରା ପଞ୍ଚମୀର ବିଧିବିଧାନ ସବୁ। ତେଣୁ ସେହିସବୁ ବିଧିବିଧାନ ସମ୍ପର୍କରେ ଆଲୋଚନା ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ସେ ସମ୍ପର୍କରେ ଆଲୋଚନା କରିବାକୁ ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ରଥଯାତ୍ରାର ପଞ୍ଚମ ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ଦିନ ଶ୍ରୀମନ୍ଦିର ଭଣ୍ଡାର ଘର ପାଖରୁ ଶ୍ରୀଦେବୀ ଠାକୁରାଣୀଙ୍କୁ ଯଥାବିଧି ବାଜଣା ବନକଲାଗି ଅର୍ଥାତ୍ ମୁଖାରବିନ୍ଦୁକୁ ଚିତ୍ରିତ କରିବାର ଅର୍ଥ ହେଉଛି ବନକଲାଗି ବେଶ ଅଳଙ୍କାର ଲାଗି ପନ୍ତିଭୋଗ ପରେ ମହାଜନମାନେ ବିମାନରେ ବିଜେ କରାଇବା ପରେ ଆଡ଼ମ୍ବର ସହିତ ଘଣ୍ଟ ବାଜା କାହାଳୀ ସହିତ ବିମାନ ବଢ଼ୁ ସେବକମାନେ ଗୁଣ୍ଡିଚା ମନ୍ଦିର ସିଂହ

ଦ୍ୱାରା ରଥ ପାଖରେ ଆଣି ଠିଆ ହୁଅନ୍ତି। ଏଠାରେ ପତି ମହାପାତ୍ର କାଠ ଘୋଡ଼ା ଉପରେ ଛିଡ଼ା ହୋଇ ପ୍ରସାଦ ଅର୍ଥାତ୍ ଚନ୍ଦନ ଇଏ ଲାଗି କରନ୍ତି। ଚାମର ଆଲଟ ବନ୍ଦାପ

0: ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ୱାରକୁ ଆସିଥାନ୍ତି। ସିଂହାସନ ଉପରୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ଲକ୍ଷ୍ମୀଙ୍କୁ ଦିଆଯିବା ପରେ ଟେରା ପଡ଼େ। ଲକ୍ଷ୍ମୀ ଜଗମୋହନରୁ ନାକଚଣା ଦ୍ୱାର ବାଟ ହୋଇ ବିଜେ କରନ୍ତି। ସେବକ ହାତୁଆଣି ନେଇ ବନ୍ଦାପନା ଓ ଦହିପଟି ମଣୋହି ବଢ଼ାନ୍ତି। ଏହାପରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ଯାଇ ରଥରୁ କାଠ ଖଣ୍ଡିଏ ଭାଙ୍ଗିଦେବା ପରେ ହେରାଗୌରୀ ସାହି ବାଟରେ ବଡ଼ ଦେଉଳକୁ ବିଜେ କରନ୍ତି।
1: ହେରା ପଞ୍ଚମ ଦିନ ସନ୍ଧ୍ୟା ଧୂପ ଉପଚାରର ଧୂପ ଦୀପ ଦେବା ପରେ କଳାହାଟ ଦ୍ୱାର ବନ୍ଦ ହୋଇଯିବାରେ ଅଳ୍ପ ସମୟ ପାଇଁ ନିଜର ପତିଙ୍କୁ ଦର୍ଶନ କରିଥିବାରୁ ଏବଂ ଅଧିକ ସମୟ ଦର୍ଶନର ସୁଯୋଗ ନ ମିଳିଥିବାରୁ ଦେବୀ ଅତ୍ୟନ୍ତ ଅସନ୍ତୁଷ୍ଟ ହୋଇ ବିମାନରେ ନାକଚଣା ଦ୍ୱାର ଦେଇ ଫେରିଆସିବା ସମୟରେ ନନ୍ଦିଘୋଷ ରଥର ଖଣ୍ଡିଏ କାଠ ଭାଙ୍ଗନ୍ତି ବୋଲି ସତ୍ୱଲିପରେ ଏକଥା ଉଲ୍ଲେଖ ଅଛି। ହେରା ଶବ୍ଦର ଅର୍ଥ କ'ଣ ଆଉ କାହିଁକି ବାସ୍ତବରେ ଏକଥା ବୁଝିବା ଦରକାର। ବାମଦେବ ସଂହିତାର 17ତମ ଅଧ୍ୟାୟର ଦ୍ୱିତୀୟ ଶ୍ଳୋକରେ ଲେଖାଅଛି, ହରଂ ଚ ମନସା କୃତ୍ୱା ହେରେତି ନାମ ଯୋଗତଃ। ଅର୍ଥାତ୍ ଘୋଷ ଯାତ୍ରାର ପଞ୍ଚମ ଦିନରେ ଶ୍ରୀଦେବୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦେଖିବା ପାଇଁ ଗୋପନରେ ବିଜେ କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରିଥିବାରୁ ଶ୍ରୀଦେବୀଙ୍କର ଏହି ଯାତ୍ରା ହେରା ଯାତ୍ରା ନାମରେ ପ୍ରସିଦ୍ଧ ହୋଇଛି। ଶବ୍ଦକୋଷ ଅନୁସାରେ କିନ୍ତୁ ହେରା ଶବ୍ଦର ଅର୍ଥ ଦେଖିବା, ଜଗତର ଠାକୁରାଣୀ ମା ଶ୍ରୀଦେବୀ ସ୍ୱୟଂ ଶ୍ରୀ ଜଗନ୍ନାଥ କେଉଁଆଡ଼େ ଯାଇଛନ୍ତି ତାଙ୍କୁ ଖୋଜିକରି ଦେଖିବା ପାଇଁ ରଥଯାତ୍ରାର ପଞ୍ଚମୀ ଦିନ ଯାଇଥିବାରୁ ଯାତ୍ରାଟିର ନାଁ ହେଲା ହେରା ପଞ୍ଚମୀ।

ଲୀଳାମୟ ଶ୍ରୀ ଜଗନ୍ନାଥଙ୍କର ପାରିବାରିକ ଜୀବନ ଲୀଳାଭିତ୍ତିକ ଏହି ହେରାପଞ୍ଚମୀ ଯାତ୍ରାଟି ଶ୍ରୀଦେବୀଙ୍କ ଅଗୋଚରରେ ମହାପ୍ରଭୁ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କ ସହ ଘୋଷଯାତ୍ରା କରି ଗୁଣ୍ଡିଚା ମନ୍ଦିରକୁ ଯାଇଛନ୍ତି। ପାରିବାରିକ ଜୀବନରେ ନିଜର ସହଧର୍ମିଣୀଙ୍କର ଅଗୋଚରରେ ତାଙ୍କୁ ଛାଡ଼ି ସ୍ୱାମୀ ଯେତେବେଳେ କେଉଁଆଡ଼େ ଯାଇଛନ୍ତି ସେତେବେଳେ ସ୍ତ୍ରୀଙ୍କର ମାନସିକ ଅବସ୍ଥା ଅନୁମେୟ। ବାମଦେବ ସଙ୍ଗୀତ ଅନୁସାରେ ଶ୍ରୀଦେବୀ ଏଭଳି ମାନସିକ ଅବସ୍ଥାରେ ଉପାୟହୀନା ହୋଇ ମାତା ବିମଳାଙ୍କ ଶରଣାପନ୍ନ ହେଲେ। ମାତା ବିମଳା ଶ୍ରୀ ଜଗନ୍ନାଥଙ୍କ ଏଭଳି କର୍ମକୁ ବିବେକହୀନ କର୍ମ କହି ତାର ଉପାୟଟି ଶ୍ରୀଦେବୀଙ୍କୁ ବତାଇଦେଲେ। ସେ ଉପାୟଟି କ'ଣ? ସେ ଉପାୟଟି ହେଲା ଉଚ୍ଚାଟନ କର୍ମ, ଅର୍ଥାତ୍ ମୋହଚୂର୍ଣ୍ଣ ନେଇ ଦେବୀ ତାଙ୍କ ସ୍ୱାମୀଙ୍କୁ ଖୋଜି ପାଇବା ସଙ୍ଗେ ସଙ୍ଗେ ତାଙ୍କ ଉପରେ ତାହା ନିକ୍ଷେପ କରିବା। ମା' ବିମଳାଙ୍କ ଦ୍ୱାରା ପାଇଥିବା ଚୂର୍ଣ୍ଣକୁ ବାଟି ଅଞ୍ଜନ ପାଇଁ ଓ ସର୍ବମୋହନ ନିମନ୍ତେ ପ୍ରସ୍ତୁତ କରି ମାତା ଶ୍ରୀ ଦେବୀ ସାଙ୍ଗରେ ନେଇକରି ଗଲେ। ତା ବାମଦେବତା ସଙ୍ଗୀତରେ ଲେଖା ଅଛି, ଦେବ୍ୟା ଦତ୍ତଂଚ ଯଚୂର୍ଣ୍ଣ ତଦ୍ଧୃତ୍ୱା ତଦ୍ଗୃହଂ ଗତା ଅଞ୍ଜନଂ ସର୍ବମୋହଂଚ ତତ୍ତୁ ଘୃଷ୍ଟଂ ବିଭାବପି। ସନ୍ଧ୍ୟାଦୀପ ପୂଜା ବସିଥିବା ସମୟରେ ଯେତେବେଳେ ଶ୍ରୀଦେବୀଙ୍କର ଦୃଷ୍ଟି ମହାପ୍ରଭୁଙ୍କ ଉପରେ ପଡ଼େ ସେତେବେଳେ ଦେବୀ ସେହି ମୋହଚୂର୍ଣ୍ଣ ଓ ସମ୍ମୋହନ ଅଞ୍ଜନ ପ୍ରୟୋଗ କରନ୍ତି। ଏହି ନୀତି ତନ୍ତ୍ର ପରମ୍ପରା ଉପରେ ଆଧାରିତ ନୀତି, ତାହାରି ଫଳସ୍ୱରୂପ ମହାପ୍ରଭୁ ପତି ମହାପାତ୍ରଙ୍କ ଦ୍ୱାରା ଯେଉଁ ଆଜ୍ଞାମଳ ଦେବୀଙ୍କୁ ଦିଅନ୍ତି ତାହା ହେଉଛି ଶୀଘ୍ର ଫେରିଯିବାର ପ୍ରତିଶ୍ରୁତି, ଯାହାଫଳରେ ତା ପରଦିନ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଥିବା ରଥମାନଙ୍କୁ ଆଜ୍ଞାମଳ ଦିଆଯାଇ ସପ୍ତମୀ ଅଷ୍ଟମୀ ଓ ନବମୀ ତିଥିରେ ଦକ୍ଷିଣ ମୋଡ଼ କରାଯାଇଥାଏ। ଅର୍ଥାତ୍ ତିନି ଗୋଟି ରଥକୁ ଦକ୍ଷିଣ ମୁହାଁ କରି ଗୁଣ୍ଡିଚା ମନ୍ଦିରର ରାକଚଣା ଦ୍ୱାରକୁ ଅଣାଯାଇ ଶ୍ରୀମନ୍ଦିରକୁ ଫେରି

ଲୀଳାମୟ ପ୍ରଭୁଙ୍କର ସମସ୍ତ ଲୀଳା ମଧ୍ୟରେ ଆଧ୍ୟାତ୍ମିକ ଓ ସାମାଜିକ ଭାବର ଅପୂର୍ବ ସମନ୍ୱୟ ଘଟିଛି। ସେହିପରି ହେରାପଞ୍ଚମୀ ଅନ୍ୟତମ ପରମ୍ପରା, ଯାହାକି ପ୍ରଭୁଙ୍କର ଅପୂର୍ବ ମାନବୀୟ ଲୀଳାର ପରିପ୍ରକାଶ।

ଦେବୀ ଲକ୍ଷ୍ମୀଙ୍କ ଅନ୍ୟ ନାମ ପଦ୍ମାଳୟା, କାରଣ ପ୍ରସ୍ଫୁଟିତ ପଦ୍ମଫୁଲ ଉପରେ ତାଙ୍କର ଆସନ। ଶ୍ରୀମନ୍ଦିର ପରିସରର ଭିତର ବେଢ଼ାର ଉତ୍ତର ପଶ୍ଚିମ କୋଣରେ ଥିବା ଲକ୍ଷ୍ମୀଙ୍କ ପୀଠ ଅତି ସୁନ୍ଦର ପ୍ରସ୍ତର କାରୁକାର୍ଯ୍ୟ ତଥା କାନ୍ଥ ଚିତ୍ରମାନଙ୍କରେ ପରିପୂର୍ଣ୍ଣ। ବଉଳମାଳା ପଥରରେ ନିର୍ମିତ ଲକ୍ଷ୍ମୀଙ୍କ ମନ୍ଦିର ବିଶେଷ ଉଚ୍ଚା ନୁହେଁ। ଦେବୀଙ୍କ ବିଗ୍ରହ ଥିବା ପ୍ରଧାନ ମନ୍ଦିରଟି ପ୍ରାୟ 40 ଫୁଟ ଉଚ୍ଚ। ପୂର୍ବ ମୁହାଁ ହୋଇ ରହିଥିବା ରେଖା ଶୈଳୀରେ ନିର୍ମିତ ଏହି ପ୍ରଧାନ ମନ୍ଦିର ସହ ସଂଲଗ୍ନ ରହିଛି ଜଗମୋହନ। ଏହାର ପୂର୍ବପଟେ ଆଗପଛ ହୋଇ ରହିଛି 2ଟି ମଣ୍ଡପ, ଯେଉଁ 2ଟିର ଛାତ 2 ଭିନ୍ନ ଶୈଳୀରେ ନିର୍ମିତ। ଏହି ଉଭୟ ମଣ୍ଡପର କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ରମାନ ଅଙ୍କିତ ରହିଛି। ଗର୍ଭଗୃହ ଥିବା ପ୍ରଧାନ ମନ୍ଦିରର ବାହ୍ୟପାର୍ଶ୍ୱ ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପନ୍ନ। ଜଗମୋହନର ବାହ୍ୟପଟ କାନ୍ଥର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ 3 ଫୁଟ ଉଚ୍ଚର ବରାହମୂର୍ତ୍ତି, ମଣ୍ଡପ ଦ୍ୱୟରେ ମଧ୍ୟ 2ଟି କରି 4 ଗୋଟି କଳାମୁଗୁନି ପଥରର ଭାସ୍କର୍ଯ୍ୟ ରହିଛି। ପ୍ରଥମ ମଣ୍ଡପର ଦକ୍ଷିଣ କାନ୍ଥର 2 ପାର୍ଶ୍ୱରେ ଛିଡ଼ା ହୋଇଥିବା 2 ଲକ୍ଷ୍ମୀ ଭାସ୍କର୍ଯ୍ୟ ରହିଛି। ତତ୍ସଂଲଗ୍ନ ଦ୍ୱିତୀୟ ମଣ୍ଡପର ଦକ୍ଷିଣ କାନ୍ଥରେ 2 ଫୁଟ ଉଚ୍ଚତାରେ 2ଟି ଭାସ୍କର୍ଯ୍ୟ ରହିଛି। ମଣ୍ଡପ 2ଟି ଏକ ଆକୃତିର ନୁହେଁ କି ଏକା ଆକାରର ବି ନୁହେଁ। ପୂର୍ବରେ ଥିବା ପ୍ରଥମ ମଣ୍ଡପଟି 20 ଫୁଟ ଓ 15 ଫୁଟ ଆୟତନ ବିଶିଷ୍ଟ। ଏହାର ଛାତ ବର୍ତ୍ତୁଳାକାର, କେନ୍ଦ୍ରବିନ୍ଦୁରେ ରହିଛି ଓଲଟ ପଦ୍ମକଡ଼ର ଭାସ୍କର୍ଯ୍ୟ। ଏ ମଣ୍ଡପର ଚାରିପଟ କାନ୍ଥରେ ଥିବା ସାନ ସାନ ଚିତ୍ରମାନଙ୍କ ମଧ୍ୟରେ ପ୍ରଧାନ ସ୍ଥାନ ଅଧିକାର କରିନେଇଛି କୃଷ୍ଣଙ୍କ ବାଲ୍ୟଲୀଳା, ବିଶେଷତଃ ରାସଲୀଳା। ତେବେ ଉତ୍ତର ଓ ପଶ୍ଚିମ କାନ୍ଥର 2 ପାର୍ଶ୍ୱରେ 4 ଗୋଟି ଅପେକ୍ଷାକୃତ ବଡ଼ ବଡ଼ ଚିତ୍ର ରହିଛି। ଏଥିରେ ରହିଛି ଅନନ୍ତ ଉପରେ ଲକ୍ଷ୍ମୀନାରାୟଣ ଓ ରାମାଭିଷେକ ଚିତ୍ର। ଦ୍ୱିତୀୟ ମଣ୍ଡପଟି ପିଢ଼ ଆକୃତିର, ଏହାର ଭିତରପଟ ଛାତଟି ସୋପାନ ଶ୍ରେଣୀର ଆକୃତି ନେଇଛି ଏବଂ ସେ ସମସ୍ତରେ ଉପନିଷଦର କେତୋଟି ଶ୍ଳୋକ ଲେଖାଯାଇଛି। ଏ ମଣ୍ଡପର 4 କାନ୍ଥର ଚିତ୍ର ସବୁଠୁ ଅଧିକ ଆକର୍ଷଣୀୟ। ପୂର୍ବପଟ କାନ୍ଥରେ ରହିଛି ବଡ଼ ଆକାରର ହନୁମାନ ଏବଂ ହିରଣ୍ୟକଶିପୁଙ୍କୁ ନୃସିଂହ ବିଦାରୁଥିବା ଚିତ୍ର। ଉତ୍ତର କାନ୍ଥରେ ଏକାଭଳି ବଡ଼ ପଞ୍ଚମୁଖୀ ଗଣେଶ ଚିତ୍ର ଏବଂ ଦକ୍ଷିଣପଟେ କୃଷ୍ଣ ବିଷ୍ଣୁ ଚିତ୍ର। ସମସ୍ତ ଚିତ୍ରର ରଙ୍ଗ ବିନ୍ୟାସ ପଟ୍ଟଚିତ୍ର ଶୈଳୀରେ ହୋଇଛି। ଗର୍ଭଗୃହରେ ପୂଜିତ ଲକ୍ଷ୍ମୀ ବିଗ୍ରହଟି ପାଷାଣରେ ନିର୍ମିତ। ପ୍ରାୟ 3 ଫୁଟ ଉଚ୍ଚର ଏହି ଭାସ୍କର୍ଯ୍ୟରେ ଦେବୀ ପଦ୍ମାସନରେ ପଦ୍ମଫୁଲ ଉପରେ ଉପବିଷ୍ଟା। 2 ଉର୍ଦ୍ଧ୍ୱ ହସ୍ତରେ ସେ ଧରିଛନ୍ତି 2ଟି ପଦ୍ମଫୁଲ, ନିମ୍ନ ହସ୍ତଦ୍ୱୟ ରହିଛି ବରଦା ମୁଦ୍ରାରେ। ପ୍ରତି ଗୁରୁବାରେ ଲକ୍ଷ୍ମୀଙ୍କର ସ୍ୱତନ୍ତ୍ର ବେଶ ହୁଏ। ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଅନୁଷ୍ଠିତ ହେଉଥିବା ରୁକ୍ମିଣୀ ବିବାହ ମହାଲକ୍ଷ୍ମୀଙ୍କ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଏକ ବିଶେଷ ଉତ୍ସବ। ଏ ଉତ୍ସବକୁ ନାଟକୀୟ କରିବା ପାଇଁ ଜଣେ ଶିଶୁପାଳ ସେବକ ମଧ୍ୟ ରହିଛନ୍ତି।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ଆଜି ଏଥିରେ ଶୁଣୁଥିଲେ ହେରା ପଞ୍ଚମୀ, ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହଯୋଗ କରିଥିଲେ ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଆକାଶବାଣୀ କଟକ।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର।

ଏବେ ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର, ଗାଇଛନ୍ତି ଶିଳ୍ପୀ ବିଶ୍ୱଜିତ ମହାପାତ୍ର, ଚଳଚ୍ଚିତ୍ର ଚକ୍ଷୁ ବନ୍ଧନ।

0: ହଷ୍ଟେଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
0: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
2: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
0: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର। ଗାଇଛନ୍ତି ଶିଳ୍ପୀ ଶଶାଙ୍କ ଶେଖର ଏବଂ ଅମୃତା ନାୟକ। ଚଳଚ୍ଚିତ୍ର କିସ୍ମିସ୍।

ଶୁଣୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ସକାଳ 9ଟା। ଏବେ ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଏବେ ପ୍ରଚାର କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ। ଆଜି ଶୁଣନ୍ତୁ ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। କିନ୍ତୁ ତା ପୂର୍ବରୁ ବିଜ୍ଞାପନ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ।

0: ନମସ୍କାର ଶ୍ରୋତା ବନ୍ଧୁ, ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମର ଆଜିର ଅଧ୍ୟାୟରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଡାକୁଛି ଡାକିବି ତୁମକୁ ପ୍ରଭୁ ହେ, ପିଣ୍ଡେ ପ୍ରାଣ ଥିବା ଯାଏ, ତୁମେ ମୋତେ ଭଲ ପାଅ କି ନ ପାଅ, ମୁଁ ତୁମକୁ ଭଲ ପାଏ, ମୁଁ ତୁମକୁ ଭଲ ପାଏ। ସତରେ ସେଇ କାଳିଆ ମାୟାରେ ଏବେ ଉବୁଡ଼ୁବୁ ସଂସାର, ସମସ୍ତେ ତାରି ଭକ୍ତିରେ ଲୀନ। ଆସନ୍ତୁ ତାହେଲେ ଏଇ ଭକ୍ତିଭାବଟିକକୁ ନେଇ କାଳିଆର ପାଦ ତଳେ ପ୍ରଣତି ଜଣାଇ ଆରମ୍ଭ କରିବା ଆଜିର ଅଧ୍ୟାୟକୁ। ହ୍ୟାଲୋ।
1: ହଁ ମ୍ୟାଡମ୍, ନମସ୍କାର।
0: ନମସ୍କାର,
1: ମୁଇଁ ଗୋବିନ୍ଦ ମେହର କହୁଛେ, ଗ୍ରାମ ପୋଷ୍ଟ ବନହର, ଥାନା ଅତାବିରା, ଜିଲ୍ଲା ବରଗଡ଼ ମ୍ୟାଡମ୍।
0: ଆଚ୍ଛା, ଆଉ କାଣା ବୁନାବୁନି କାମ କରୁଛ ନା ଆପଣ?
1: ନାଇଁ ମ୍ୟାଡମ୍, ବୁନାବୁନି ନା କରେ, ଆମେ ଚାଷୀ ପରିବାର ମିଳୁଥିଲୁ।
0: ଆଚ୍ଛା,
1: ଆଉ ତାପରେ ଆମର ସମ୍ବଲପୁରୀ ଭାଷାରେ ମୁଁ ଜଣେ କବି ମଞ୍ଚ ପ୍ରୋଗ୍ରାମ ମାନେ ଯାଇସି।
0: ଆଚ୍ଛା, ବେଲେ କେବେଠୁ ଲେଖାଲେଖି ଆପଣ କରୁଛନ୍?
1: ଲେଖା ତ ହେଇଗଲାନ, 10 ବର୍ଷ ହେଇଗଲାନ।
0: କେନ୍ ପରିସ୍ଥିତିରେ ଆପଣଙ୍କୁ ଲାଗଲା କି ହଁ ମୁଇଁ ଲେଖି ପାରମି ବୋଲିକରି, କେନ୍ତା ଥିଲା ସେ ଟାଇମଟା?
1: ନାଇଁ, ମୁଁ ଯେତେବେଳେ ଲେଖାଲେଖି ଆରମ୍ଭ କଲି, ବି ଆଗରୁ କବିତା ମାନେ ଶୁଣୁଥିଲି ରେଡିଓ, ମୁଁ ସମ୍ବଲପୁର ନିୟମିତ ଶ୍ରୋତା, 20-25 ବର୍ଷ ହେଇଗଲାନ। ଦେଖିଲି ଯେ କବିତା ମାନେ ପହଲା, ଆମେ 1 ପଦୀ 2 ପଦି କବିତା ଲେଖିକି ପଢ଼ାଉଥିଲି ଆକାଶବାଣୀ ସମ୍ବଲପୁର କେ। ତାପରେ ଶୁଣୁଥିଲି ଆମ ଡକ୍ଟର ଦ୍ୱାରିକାନାଥ ନାୟକ ଅଛନ୍, ସେ କହିଲେ କି ତୁମର କବିତା ମାନେ ବହୁତ ବଢିଆ ହଉଛେ, ଆଉ ତୁମ ଲମ୍ବା କବିତା ମାନେ ଲେଖିଲା ବଢିଆ ତା ବେଲେ। ତାପରେ ଲମ୍ବା କବିତା ମାନେ ଲେଖି ବସିଲେ, ମଞ୍ଚ ମାନଙ୍କୁ ଯାଉଛେ, ଏ ବର୍ଷ ମଧ୍ୟ ମନୋହର ପ୍ରତିଭା ସମ୍ମାନ ଦିଆ ହେଲା ବିଜେପୁର ପଡ଼ାରେ।
0: ହଁ, ଯାହା ବି ହଉ, ଆକାଶବାଣୀ ହିଁ ଆପଣଙ୍କର ଗୁରୁ ବୋଲୁନ।
1: ହଁ, ଆକାଶବାଣୀ ମୋର ପ୍ରଥମ ଗୁରୁ।
0: ଠିକ ହେ, ମଣିଷ ଭିତରେ ଯେନ୍ ପ୍ରତିଭା ଥିସି, ସେଥିଲାଗି ଯେନ୍ ଗୋଟେ ମାଧ୍ୟମ ହେଲେ ଦରକାର ତାକେ ଟିକେ, ଯେନ୍ତା କି ହନୁମାନ ଚୁପଡି କରି ବସି ଦେଇଥିଲେ, ତାଙ୍କୁ ବି ତ କୁହାଗଲା କି ତୁମେ ଉଡି କରି ଯାଇ ପାରବ ବୋଲି କରି, ତାପରେ ସିନା ସମୁଦ୍ର ଲଙ୍ଗଲେ। ହେନ୍ତା ଆମର ଭିତରେ ଯେନ୍ ଥିସି କ୍ୱାଲିଟିଟା, ସେଟାକେ ବଢ଼ାବାର ଲାଗି ଦରକାର ଜନେ, ଆକାଶବାଣୀ ସେଟା ମାଧ୍ୟମ ହେଇଗଲା ଆପଣଙ୍କ ଲାଗି। ଆମର ଚିହ୍ନା ହଉ କି ଅଚିହ୍ନା ବି ହଉ, ଆମେ କେତେବେଳେ ମଞ୍ଚରୁ କାର କଥା ବି ଶୁଣିଲା, କାର ଡାଇଲଗ ବି ଶୁଣିଲା, କାର ମାନେ କବିତା ବି ଶୁଣିଲା, ତାକେ ଦୁଇପଦ ମିଠା କଥା ତ କହିପାରମା କି ଆହୁରି ବଢିଆ କର ବୋଲି କରି, ସେ ସେଥିରେ ଏନକରେଜମେଣ୍ଟ ପାଇବା ଆଉ। ହଁ, ତେବେ ଆପଣ ଚାଷବାସ ବି ଆରମ୍ଭ ହେଇଯିବାନ ଆପଣଙ୍କର ହେଲେ?
1: ହଁ, ଚାଷବାସ ଏଇଟା ପଲାରୁଆ ଷ୍ଟାର୍ଟ ହେଇଗଲାନ ଆମର ଅଞ୍ଚଳରେ।
0: ଠିକ ଅଛି, ଦିନେ ଗୀତଟି ଶୁଣମା ଆପଣଙ୍କର ପସନ୍ଦରେ।
1: ହଁ, ଶୁଣମା ଗୋଟେ ଆମର ପ୍ୟାସା ସାବନ ଶୁଣମା, ମେଘାରେ ମେଘାରେ ଗୀତ।

0: ମତେ 5-10 ବର୍ଷ ହେଇଗଲା ନା ରେଡ଼ିଓ ଶୁଣବାଟା। ପହିଲା ଆମେ ସମ୍ବଲପୁର ଶୁଣୁଥିଲୁ, ସମ୍ବଲପୁରରୁ ବଲାଙ୍ଗୀର, ଭବାନୀପାଟନା, ଏଇଟା ମାନେ ଜୟପୁର। ଆଗ ତ ପହିଲା ସମ୍ବଲପୁର ଆର୍ ଜୟପୁର ଚାଲୁଥିଲା, ଭବାନୀପାଟନା ବି ନେଇ ହେଇଥିତା। ଆମେ ହେବେଲୁ ରେଡ଼ିଓ ଶୁଣୁଛୁ, ମତେ ଅଗଲା ହେଇଗଲା ନା ରେଡ଼ିଓ ଶୁଣ।
1: ଯେ ରେଡ଼ିଓ ଶୁଣିଲା ବେଲେ ପହିଲା ପହିଲା କେନ୍ କାର୍ଯ୍ୟକ୍ରମ ବେଶୀ ଶୁଣୁଥିଲେ?
0: ମୁଇଁ ଭବାନୀପାଟନା ନେ ତ ପହିଲା ଶୁଣୁଥିଲି ବେଲଥାଉ ଥାଉ ବାନ୍ନାଗୁଡା, ତାପରେ ନାରୀ ମହଲ କାର୍ଯ୍ୟକ୍ରମ ଦଉଥିଲା, ଆରୁ ବଲାଙ୍ଗୀର ନେ ତ ମୁଇଁ ପହିଲା କରି ନେଇ ଶୁଣୁଥିତା। ଏବେ ଏବେ ମୋର ରେଡ଼ିଓ ବାଜୁଛେ, ଆଗଲି କି ନେଇ ବାଜୁଛି। ମତେ ପହିଲା କରି ଫୋନିନ କାର୍ଯ୍ୟକ୍ରମ ମତେ ପହିଲା ଭଲ ଲାଗଲା, ଚାଷବାସ କାର୍ଯ୍ୟକ୍ରମ। ଆର୍ ଯେନ୍ ସମ୍ବଲପୁରୀ ଗୀତ ଦିଆହେସି 8 ବଜେ ରାତି, ସେଟା ମାନେ ଶୁଣୁଥିଲି ମୁଇଁ। ଆର୍ ସକାଳେ ଇ ଭାଗବତ ଚେତନା ଚିନ୍ତନ, ଏଇଟା ମାନେ ଆଜିର ଭାବନା, ଏଇଟା ମାନେ ଶୁଣୁଥିଲି।
1: ତେବେ ଆପଣ ରେଡ଼ିଓରୁ କାଣା ପାଇଛନ୍ ବୋଲି ଆପଣ ଭାବସନ୍?
0: ରେଡ଼ିଓ ଆମେ ଏତିକି ପାଇଛୁ ଯେ ରେଡ଼ିଓ ଗୋଟେ ଶୁଣିକରି ଗୋଟେ ସମ୍ମାନ ମିଳିଲା, ଗୋଟେ ଶ୍ରୋତା ବନ୍ଧୁ ମାନଙ୍କ ସାଙ୍ଗେ ବି ଗୋଟେ ସାକ୍ଷାତ ହେଇଗଲା, ସମକେ ସେ ଚିହ୍ନାର ପରିଚୟ କରେଲା, ଆଉ ବୁଦ୍ଧି ଜ୍ଞାନ ବି ହେସି। ରେଡ଼ିଓ ତି ଚାଷବାସ କାର୍ଯ୍ୟକ୍ରମ ନେ ଶୁଣିକରି ମଧ୍ୟ ଆମେ ଚାଷ ନେ ଲଗେଇ ପାରସୁ, ହେତା ମାନେ ମିଲସି। ଆରୁ
1: ବହୁତ ଭଲ କଥା ଶୁଣିକରି ବହୁତ ଖୁସି ଲାଗଲା ଆପଣଙ୍କର କଥା। ତେବେ ଆପଣଙ୍କର ପସନ୍ଦରେ ଗୀତଟେ ବଜାମୁ।
0: ମୋର ପସନ୍ଦର ଗୀତ ହେଲା, ଏଥର ତ ଚାଲୁଛେ ଏଇଟା ଶ୍ରୀ ଏଇଟା ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଚାଲୁଛେ, ସେଥିରେ ଉପଲକ୍ଷେ ଗୋଟେ ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ରର ଗୀତ ଗୋଟେ ଦେଇଦେବେ।
1: ଠିକ ଅଛି, ଶୁଣ।
0: ହଁ ନାନୀ।

0: ମିସ୍ କଥା ମାନେ ସବୁବେଳେ ଆମଟା ବାଜିଲେ ବି ଭଲ ନାହିଁ କି ନୂଆ ଲୋକଟା ବି ଶୁଣିଲେ ଆମକୁ ବି ଭଲ ଲାଗବା ସେମାନଙ୍କୁ ବି ଖୁସି ଲାଗବା।
1: ରଥ ଠିକ ହେଲା ଗାଁରେ?
0: ହଁ ନାନୀ ବଢିଆ ହେଲା, ରଥ ତ ବଢିଆ ହେଲା। ଆଉ ବର୍ଷା ବି ଟିକେ, ବର୍ଷା ତ ବହୁତ ସକାଳୁ ପୁରା ଲାଗିଥିଲା, ଛାଡୁ ନାହିଁ ସେଇ। ତାପରେ ତାଙ୍କର ଦୟା ଅଛି, ଜଗନ୍ନାଥ ମହାପ୍ରଭୁଙ୍କର ଦୟା ଅଛି, ଛାଡ଼ିଲା ଆଡେ ପାଣି ଛାଡିଗଲା। ତାପରେ ଜଲ୍ଦି ଟିକେ ଆରମ୍ଭ କରିଦେଲେ, ଫେର ବର୍ଷା ବୃଷ୍ଟି ବୋଲି ଜଲ୍ଦି ଟିକେ ଆରମ୍ଭ କରିଦେଲେ, ବଢିଆ ହେଲା। ଆଉ ପାଣି ବି ଛାଡିଥିଲା, ରଥଟା ବଢିଆ ହେଲା, ସମସ୍ତେ ଭଲ ଦେଖିପାରିଲେ, ଆଉ ଯାହା ଦୋକାନ ବଜାର ନେଇଥିଲେ ତାଙ୍କର ବିକ୍ରି ବି କରିପାରିଲେ, ଆଉ ଭଲ ହେଲା ସବୁ ନାନୀ।
1: ଠିକ ତେବେ କେନ୍ ଗୀତ ଆଜି ଶୁଣବେ ଆପଣ?
0: ହଁ ବର୍ତ୍ତମାନ ତ ନାନୀ ଶୁଣମା, ବର୍ଷା ତ ହେଇଗଲା, ବହୁତ ବର୍ଷା ହେଲା ସବୁଆଡେ। ତାପରେ ଚାଷୀ ମାନଙ୍କର ବି ପାଗ ଅନୁକୂଳ ହେଲା, ସେମାନେ ଚାଷ କାମ ବି ଆରମ୍ଭ କଲେ ନ। ବର୍ଷାର ବି ମଜା ନେମା, ବର୍ଷା ଗୀତଟେ ଶୁଣମା, ଆଉ ସେଟା ଶେଷ ଶ୍ରାବଣର ଗୀତଟେ, ସେଟା ଅଛି ମେଘ ବରସିଲା ଟୁପୁରୁ ଟାପୁରୁ କେଶୁର ମାଇଲା ଗଜା, ମେଘ ବରସିଲା ଟୁପୁରୁ ଟାପୁରୁ କେଶୁର ମାଇଲା ଗଜା, ଯେଉଁ ରହି ଯେ ରହିଲେ ମୋ ରାଜା ଏଲିଙ୍ଗି ବାଇ ତ ବଜା। ଶୁଣବା ନାନୀ,
1: ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ, ଆମେ ଶୁଣୁ ଆପଣଙ୍କ ପସନ୍ଦରେ ଗୀତ।
0: ହଁ ନାନୀ ଶୁଣବାର, ନମସ୍କାର ନାନୀ,
1: ନମସ୍କାର।

0: ତଥାପି ଟିକେ ବର୍ଷା ପାଗ ହେଥିଲାଗି ଦେଖି କରି ରହୁନ୍ ଦିହି ପାହାକେ।
1: କାଲ ତ ପ୍ରବଳ ବର୍ଷା ଆଜ୍ଞା, କାଲ ବର୍ଷାର ଲାଗି ଦେଖି ଦୁଖା ବି ନା ହେଲା।
0: ହଁ
1: ଆଉ ଆଜି ଭଲ ଭାବେ ଆମେ ସକାଳୁ ଦେଖିଲୁ 8ଟାରୁ, ଆଉ ସମୁଦ୍ର ଆଡୁ ବୁଲି ବୁଲା ଆସିକି ଏଟା ମଠରେ ଟିକେ ଉଣ୍ଡିଛୁ ବୋଲେ ଆପଣଙ୍କର ଆଡ଼କେ ସୋର ହେଲା ବୋଲେ ପୁଣି ଟିକେ ଲଗାସି ହେଲେ ହୁଏନି।
0: ଠିକ ଠିକ ବୋଲେ କାଳିଆର କୃପା କେବେ ପାଇଛନ୍?
1: ହଁ ଆଜ୍ଞା, ହେନ୍ତା ତାକର ତ ଅପାର କରୁଣା ହେ। ଥରେ ଆମର ଗାଁର ପିଲାଟେ ପଲେଇ ଆସିକିରି ପୁରୀରେ ଥିଲା ବେଲେ ତାହାକେ ଖୋଜି ଆସିଲେ ତାଙ୍କର ଘରର ଲୁକେ, ବେଲେ ମୁଇଁ ବି କହିଲି ମୋର ମାଆକେ ମୁଇଁ ବି ସେମାନେ ଯାଉଛନ୍ ତାଙ୍କର ସଙ୍ଗେ ଯିମି ବୋଇଲି। ବେଲେ ମାଆ ମନା କଲି ବୋଲେ ମୁଇଁ ଟିକେ କନାରଡା କଲି, ରାତି ଶୋଇଲି ଆଉ ଭଗବାନକେ ବୋଇଲି ମୋର ଏତେ ସବୁ ଅଛି ଆର୍ ତତେ ଦେଖବାର ସୁଯୋଗଟେ ନାଇଁ ମିଲେ, ଏଟା କାଣ ଭଗବାନ ତୁଇ ଥାଇ କି ନା ଥାଇ କାଣ ବୋଇଲି। ବୋଲେ ମତେ ଟିକେ ଖରାପ ଲାଗଲା, କାନ୍ଦି ପକାଲି ଆର ଶୋଇଲି। ବେଲେ ଦେଖୁନ୍ ସେ ତାକର ଗୁଟେ ଏନ୍ତା କରୁଣା ହେଲା ଯେ ମୋର ମା ମତେ ରାତି 3 ବଜେରେ ଉଠାଲା, ବାବୁ ସେମାନେ ସବୁ ବାହାରିଲେ ନ ଆର ତୁ ପୁରୀ ଯିମି ବୁଝିଲୁ ଯିବୁ କାଇଁ ଯିବୁ। ମୁଇଁ ତ ତରସର ଉଠିଲି ଆର ଗଲି ବ୍ରସ ଫ୍ରସ କରିକିରି ଗଧା ପଧା କରିଦେଲି ଆର ତାକର ସଙ୍ଗେ ବାହାରିକିରି ପଲେଇ ଆଲି ଆଜ୍ଞା। ଏଇଟା ମୋର ପ୍ରତ୍ୟକ୍ଷ ମାନେ
0: ଅନୁଭୂତି
1: ଦେଖଲା।
0: ହଁ କାଳିଆ ତ ପୁରା ନିଜର ପାଖେ ଥିଲା ଲେଖାନ୍ ଲାଗ୍ସି, ତାଙ୍କେ ଡାକି ଦେଲେ କଥା।
1: ହଁ ଆଜ୍ଞା, ଭକ୍ତି ସବୁ ଭକ୍ତିରେ କଲେ ଯାଇ,
0: ସେ ତ ଭାବ ଠାକୁର ଆପଣଙ୍କର ଭାବ ଥିଲେ ସେ ବନ୍ଧା ହେବା ପାଖେ ଆସିକରି। ଠିକ ଅଛି, ଗୀତଟେ ଶୁଣାମା
1: ଆଜ୍ଞା। ନୀଳମାଧବ ଫିଲ୍ମ ର ନୀଳମାଧବ ହେ ଶୁଣ ବାରେ ମୁଁ ଗୁହାରି ହେଟା।
0: ଠିକ ଅଛି ଶୁଣନ୍
1: ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ।

0: ନମସ୍କାର ଲକ୍ଷ୍ମୀ ଭାଇ, କେନ୍ତା ଅଛନ୍? ଦୀପା କେନ୍ତା ଅଛେ?
1: ଦୀପା ଭଲ ଯେ ଏଇନା ବର୍ଷା ତ ଦୁଇ ଦିନ ଲାଗି ରହିଛେ।
0: କେତେ ଭିଜୁଛନ୍ ବର୍ଷାରେ? ବର୍ଷା ହେଲେ ଏତକ ଚାଲିଲା ଖେଲ? ଛୁଆ ମାନଙ୍କୁ ଗାଲି ଦେସନ୍ ବର୍ଷାରେ ଭିଜିଲା ବେଲେ? ଆଜିକାଲି ଛୁଆ ମାନେ ହେଇଗଲେ ନହେନ୍ତା, ଟିକେ ଭିଜି ଦେବେ ବୋଲେ ବର୍ଷାରେ ଥଣ୍ଡା ଜର। ଠିକ ହେ, ଆଉ କେନେ ରଥଯାତ୍ରା ହେଲା ପାଖେ? ବାହୁଡା ବେଲେ ଭଲ ପାଗ କରିଥିବା। ଏଥର ଟିକେ ଗଡବଡି ଗଲା ବେଲେ ଆପଣଙ୍କର ପସନ୍ଦର ଗୀତଟା କହୁନ।
1: ରଥଯାତ୍ରା ପାଇଁ ଠିକ
0: ଅଛି, ଶୁଣୁ।

0: ହ୍ୟାଲୋ,
1: ନମସ୍କାର ମ୍ୟାଡ଼ାମ, ମୁଁ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି କହୁଥିଲି।
0: ନମସ୍କାର ସାର୍, କେମିତି ଅଛନ୍ତି ଆପଣ?
1: ଭଲ ଅଛି ମ୍ୟାଡ଼ାମ।
0: ହଁ, ଆମେ ବି ଭଲ ଅଛୁ। ଆଉ ବର୍ଷା ସେପଟେ କେମିତି?
1: ହଁ, ବର୍ଷା ତ କାଲି ଲଗାତାର ହଉଥିଲା, ଆଜି ମଧ୍ୟ ସକାଳୁ ସକାଳୁ ହାଲକା ଫୁଲକା ଟିକେ ଟିକେ ହଉଛି, ଆଉ ବର୍ତ୍ତମାନ ତ ପାଗ ସଫା ଅଛି।
0: ଆଚ୍ଛା, ଜୀବନକୁ ଯେତେବେଳେ ଆପଣ ପଛକୁ ଓଲଟି ଦେଖନ୍ତି, ଆପଣଙ୍କୁ କଣ ଲାଗେ, ଦୁଃଖ କେତେ ସୁଖ କେତେ?
1: ଦୁଃଖ ତ ବହୁତ ଲାଗିଛି ଆଜ୍ଞା, କାରଣ ମୋର ଜୀବନରେ ଛୋଟ ସମୟରୁ ବହୁତ ଦୁଃଖର ସହିତ ମୁଁ କାଳାତିପାତ କରିଥିଲି। କାରଣ ତୃତୀୟ ଶ୍ରେଣୀ ପଢିଲା ବେଳେ ବାପା ଚାଲି ଯାଇଥିଲେ ଏବଂ ବିଧବା ମା ମତେ ମଣିଷ କରିଛନ୍ତି। ଯେତେବେଳେ ପ୍ଲସ ଟୁ ପରୀକ୍ଷା ଦେବା ପାଇଁ ଆଉ 2 ଦିନ ଥାଏ, ସେତେବେଳେ ମା ଚାଲିଗଲେ। ମା ଚାଲିଗଲା ପରେ ତାପରେ ପାଠପଢାରେ ଡୋରି ବନ୍ଧା ହେଇଗଲା। ତାପରେ ସେଇଠୁ ଆମର ସମ୍ପର୍କୀୟ ଭାଇ ଏବଂ ଆମର ମାଉସୀଙ୍କର ପାଖରେ ମୁଁ କିଛି ବର୍ଷ କାଳ ରହିଥିଲି। ତାପରେ ଦୀର୍ଘ ଏତେ ସମୟ ରହିଲା ପରେ ମୁଁ ଭାବିଲି ଯେ ନା, ମୁଁ ଛୋଟ ଛୋଟ ପିଲାମାନଙ୍କୁ ଟିଉସନ କରିବି। ଟିଉସନ କରିସାରିଲା କଲା ପ୍ରାୟ 32 ବର୍ଷ ମୁଁ ଟିଉସନ କରିଛି, 32-33 ବର୍ଷ ଟିଉସନ କରିଛି। ତାପରେ ଘର ସଂସାର କରିବା ପରେ ଧୀରେ ଧୀରେ ଧୀରେ ଧୀରେ ଅନୁଭବ କଲି ଯେ ସୁଖ କଣ ବୋଲି, ସେଇଠୁ ଏବେ ପର୍ଯ୍ୟନ୍ତ ଚାଲିଛି ଆଜ୍ଞା। ତାପରେ ଆଉ ଗୋଟେ ରେଡିଓ ମଧ୍ୟ ମୋର ସେଇ ସମୟରେ ବହୁତ ସାଥ ଦେଇଥିଲା। ପ୍ରାୟ ମୁଁ 9ମ 10ମ ଶ୍ରେଣୀରୁ ମୁଁ ପାଠ ପଢିଲା ବେଳଠୁ ରେଡିଓ ଶୁଣିବା ଅଭ୍ୟାସ କରିଛି। ରେଡିଓ ମୋର ବହୁତ ପ୍ରିୟ ସାଥୀ ଥିଲା, ଏଇ ଭାଇ ଚାଲିଥିଲା, ବର୍ତ୍ତମାନ ମଧ୍ୟ ଚାଲିଛି। ଆଗ ତ ରେଡିଓ ବାଲା ବୋଲିକିରି ଗାଁରେ କହୁଥିଲେ, କିନ୍ତୁ ମୋ ନିଜର ପରିଚୟଟା ଟିକେ ବଦଳେଇ ଦେଇଛି, ରେଡିଓ ପାଗଳ ବୋଲିକି ମୁଁ ନିଜକୁ ନିଜେ ଯୋଉଠି ବି ଫୋନ କରେ ମୁଁ କହିଥାଏ, ଆଜି ତ କହିପାରିଲି ନାହିଁ। ମୁଁ ରେଡିଓ ପାଗଳ ବଣେଇ କେନ୍ଦ୍ରିକଳାରୁ ଅଶୋକ ପତି।
0: ଠିକ ଠିକ, ହଁ, ଏମିତି ଭଲ ପାଇବା ଜାରି ଥାଉ। ଆଉ ଆଉ ମାନେ ଦୁଃଖ ସୁଖକୁ ନେଇକି ତ ହେ ଜୀବନ ଆମର, ନାଇଁ କି? କେତେବେଳେ ଦୁଃଖର ଭାରଟା ଅଧିକା ହେଇଯାଏ, କେତେବେଳେ ସୁଖ ଟିକେ ମିଳିଯାଏ। ସବୁ ପାଇଁ ଆମେ ସବୁବେଳେ ଧନ୍ୟବାଦ ଦେବା କଥା ଭଗବାନଙ୍କୁ, କାହିଁକିନା ଆମେ ସବୁ ଦୁଃଖରେ ବି ଆମେ ଯଦି କହିପାରିବା ଯେ ୟାଠୁ ଆଉ ଟିକେ ଅଧିକ ଦୁଃଖ ହେଇପାରିଥାନ୍ତା, ଭଗବାନ ଆମକୁ କମ୍ ଦେଲେ, ସେଇଥିପାଇଁ ସବୁବେଳେ ଧନ୍ୟବାଦ ଦେବା। ଆଉ ଆପଣଙ୍କ ପସନ୍ଦରେ ଗୀତଟିଏ ଶୁଣିବା।
1: ଆଜି ଗୋବିନ୍ଦାଙ୍କର ଗୋଟେ ଚଳଚ୍ଚିତ୍ରର ଗୀତଟିଏ ଦେବେ, ଆଉ ସେଟା ଉଲି ନମ୍ବର 1 ନା କଣ ମନେ ପଡୁନି, ଆ ଜାନା ଆ ଜାନା ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅଛନ୍ତି, ଯେତେ ଆମର ବଲାଙ୍ଗୀର ରେଡିଓ ଷ୍ଟେସନ ସହିତ ଜଡିତ ହେଇକିରି ଅଛନ୍ତି ସମସ୍ତଙ୍କୁ, ଆପଣଙ୍କୁ ମଧ୍ୟ ମୁଁ ଡେଡିକେଟ କରୁଛି, ଆପଣଙ୍କର କର୍ମକର୍ତ୍ତା ମାନଙ୍କୁ ଡେଡିକେଟ କରୁଛି।

0: ଆଜ୍ଞା ଆଜ୍ଞା
1: ଫୋନ ଲାଗିଗଲା ବୋଲି ଖୁସି ଥିବେ?
0: ନାଇଁ ହେନ୍ତା ନାଇଁ, ସେ ଯେ ଆଜ୍ଞା ପରିବାର ଯାକ ସବୁ ଭଲ ଥିଲେ ଆଜ୍ଞା, ନିଜେ ବି ଖୁସି ଲାଗ୍ସି ଆଜ୍ଞା,
1: ମନଟା ଖୁସି ଥିସି। ଠିକ ହେ, ରଥଯାତ୍ରାରେ ରଥ ଦେଖି ଯାଇଥିଲେ?
0: ହଁ ହଁ, ଆମର ପାଖେ ନାଇଁ ହେସି ଆଜ୍ଞା, ମାନେ ଗାଁରୁ 1 କିଲୋମିଟର ନାଇଁ ହେସି, ତ ଆମେ ସେନେକେ ଯାଇଛୁଁ ଆଜ୍ଞା।
1: ବର୍ଷା ହଉଥିଲା ଭିଜି ଭିଜି ଗଲେ?
0: ନାଇଁ ବେଲେ ଦିନ ସାରା ବର୍ଷା ହେଲା, ଆଉର 3 ବଜେ ଆଡ଼କେ ବର୍ଷା କମିଗଲା କେ ଆଜ୍ଞା, ମାନେ 5 ବଜେ ଆଡ଼କେ ଗଲୁ ଆଜ୍ଞା।
1: ଠିକ ହେ, ଦେଖୁନ କାଳିଆର ମାୟା, ମାନେ ସମସ୍ତେ ମୋର ଭକ୍ତ ମାନେ ଆସି ପାରବେ ବୋଲି କରି ବର୍ଷା ଛଡ଼େଇ ଦେଲେ। ଭଲ ଖୁସି ଲାଗିଥିବା ନାଇଁ କେ? ଆଉ ଛୁଆ ବେଲର ଦେଖା ଆଉ ବର୍ତ୍ତମାନର ରଦେଖା ଭିତରେ କାଣ ମାନେ ତଫାତ ଆପଣ ଦେଖସନ୍?
0: ଛୁଆ ବେଲେ ଦେଖୁନ, ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ସେତେବେଳେ ଆମର ମା ବାପା ଠାନୁ ଆମର ସାହି ପଡ଼ିଶା ଲୋକେ ମାନେ ସବେ ପଇସା ପତର ଦଉଥିଲେ, ସେ ପଇସା ପତର ପାଇକରି ଆମେ ଯେତେ ଖୁସି ହେଉଥିଲୁ ଯେ ନେଇ କହନ। ଆଉ ଫେନ୍ ଛୁଟିଆ ବେଲେ ଆମେ ଗାଡି ମାନେ କିଣୁଥିଲୁ, ଗାଡି ବିଭିନ୍ନ ପ୍ରକାର ଖେଳନା ଜିନିଷ କିଣୁଥିଲୁ, ସେଥିନା କିଛି ଦିନ ମନ ବଣୁଥିଲା ଆଉ ଶ୍ରଦ୍ଧା ବି ହଉଥିଲୁ ଆଜ୍ଞା।
1: ଆଉ ସମସ୍ତେ ଗୋଟେ ଗୋଟେ ପିପି ଘିନି କରି ଫୁକି ଫୁକି ଆସୁଥିଲେ। ଠିକ ହେ, ବହୁତ ବଢିଆ ସୁର କଲେ ବଢିଆ ଲାଗ୍ସି। ତେବେ ଆଜି ଆପଣଙ୍କର ପସନ୍ଦରେ ଗୀତଟେ ବଜାମୁ, କହୁନ।
0: ଆଜି ପାଗଲ କରିଛି ପାଉଁଜି ତୋରର ବର୍ଷାର ଗୀତ ଗୋଟେ ଅଛେ, ଝିପ୍ ଝିପ୍ ଝିପ୍ ଝିପ୍ ବର୍ଷା, ଟିପ୍ ଟିପ୍ ଟିପ୍ ଟିପ୍ ବର୍ଷା, ସେଇ ଗୀତ ଶୁଣିଦେବେ।
1: ଠିକ ଅଛେ, ଶୁଣ।
0: ଆଉ ସମକେ ଏଇ ଗୀତଟା ଡେଡିକେଟ୍ କରୁଛେ ଆଉ ଆପଣକେ।
1: ଠିକ ଅଛେ, ଧନ୍ୟବାଦ।

0: ଇଏ ଥିଲା ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମ। ଆଜି ଶୁଣିଲେ ଏହାର ଦ୍ୱିତୀୟ ଭାଗ। ଉପସ୍ଥାପନା ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଜ। ଏବେ ପ୍ରଚାର କରୁଛୁ ଗୃହଲକ୍ଷ୍ମୀ, କିନ୍ତୁ ତା ପୂର୍ବରୁ କିଛି ବିଜ୍ଞାପନ।
1: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ନମସ୍କାର ଭଉଣୀମାନେ,
1: ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
0: କାର୍ଯ୍ୟକ୍ରମର ଉପସ୍ଥାପନାରେ ଆପଣମାନଙ୍କ ସାଥିରେ ମୁଁ ସଙ୍ଗୀତା,
1: ଆଉ ମୁଁ ଆରତୀ।

0: ଦେଖିବାକୁ ତୋତେ ଭାରି ଇଚ୍ଛା ଜଗା, ଦେଖିବାକୁ ତୋତେ ଭାରି ଇଚ୍ଛା ଜଗା, ପାଖକୁ ପାରୁନି ଯାଇ ଦୂରେ ଥାଇ ମୁହିଁ କରୁଛି ଜୁହାର, ଜୟ ଜଗନ୍ନାଥ କହି ଜୟ ଜଗନ୍ନାଥ।
1: ଭଉଣୀମାନେ, ଓଡ଼ିଶା ଏକ ସଂସ୍କୃତିପୂର୍ଣ୍ଣ ଓ ଦେବାଦେବୀଙ୍କର ରାଜ୍ୟ। ସଂସ୍କୃତି ପ୍ରତ୍ୟେକ ଜାତିର ସ୍ୱତନ୍ତ୍ରକୁ ବଜାୟ ରଖିଥାଏ, ତେଣୁ ଜାତୀୟ ଜୀବନ ଓ ସଂସ୍କୃତିର ସମ୍ପର୍କ ପୂରାପୂରି ନିବିଡ଼।
2: ହଁ, ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି। ଓଡ଼ିଶାର ଲୋକମାନେ ଓ ଗୃହଲକ୍ଷ୍ମୀମାନେ ଜଗନ୍ନାଥ ସଂସ୍କୃତି ଅନୁଯାୟୀ ବାର ମାସରେ ତେର ପର୍ବ ପାଳନ କରିବା ସହ ବିଭିନ୍ନ ପର୍ବପର୍ବାଣି, ଓଷା ବ୍ରତ ଓ ଯାନିଯାତ୍ରା ମହା ଆଡ଼ମ୍ବରରେ ପାଳନ କରିଥାନ୍ତି।
1: ଆହୁରି ମଧ୍ୟ ସେମାନେ ନିଜ ନିଜର ମନସ୍କାମନା ପୂରଣ କରିବା ପାଇଁ ଅତି ନିଷ୍ଠା ଓ ବିଶ୍ୱାସର ସହିତ ସମସ୍ତ ପର୍ବପର୍ବାଣିକୁ ପାଳନ କରନ୍ତି। ଏହାଦ୍ୱାରା ନିଜର ଉପକାର ହେବା ସହ ଜାତିର ଉପକାର ସାଧନ ହେବ ବୋଲି ସେମାନଙ୍କର ଅଗାଢ଼ ବିଶ୍ୱାସ ରହିଛି।
2: ଜଗତର ନାଥ ଶ୍ରୀ ଜଗନ୍ନାଥ କେବଳ ଓଡ଼ିଶାର ଆରାଧ୍ୟ ଦେବତା ନୁହନ୍ତି, ସେ ସମଗ୍ର ବିଶ୍ୱବ୍ରହ୍ମାଣ୍ଡର ଠାକୁର। ଶ୍ରୀ ଜଗନ୍ନାଥ ପ୍ରଭୁ ସାଂସ୍କୃତିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ।
1: ଧର୍ମ ନଥିଲେ ସାମାଜିକ ଶୃଙ୍ଖଳା ରହିପାରେ ନାହିଁ। ଓଡ଼ିଶାର ଲୋକମାନେ ଜଗନ୍ନାଥଙ୍କୁ ବହୁ ପ୍ରକାରରେ ଆରାଧନା ବା ପୂଜା କରି ବିଭିନ୍ନ ସଙ୍କଟରୁ ଉଦ୍ଧାର ପାଇଥାନ୍ତି। ଦାରୁବ୍ରହ୍ମ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦିଅନ୍ତି,
2: ଭକ୍ତଙ୍କ ଆକୁଳ ନିବେଦନ ଶୁଣିଥାନ୍ତି ଓ ନିଜକୁ ସାଧାରଣ ଲୋକମାନଙ୍କ ସମ୍ମୁଖରେ ପ୍ରକଟ କରିଥାନ୍ତି। ଜଗତର ନାଥ ଜଗନ୍ନାଥ ବଡ଼ଦାଣ୍ଡରେ ରଥାରୂଢ଼ ହୋଇ ସମସ୍ତ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ପ୍ରଭୁ ଜଗନ୍ନାଥ, ଯାହାକୁ ଆମେ କହିଥାଉ ରଥଯାତ୍ରା ବା ଘୋଷଯାତ୍ରା।
1: ଭଉଣୀମାନେ, ଶ୍ରୀମନ୍ଦିରରୁ ବାହାରି ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ସହ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର

0: ଅଭିମୁଖେ ବାହୁଡ଼ିବା ବେଳେ ସେମାନେ ତାଙ୍କର ଅତି ପ୍ରିୟ ପୋଡ଼ପିଠା ଖାଇବା ପାଇଁ ମାଉସୀ ମାଙ୍କ ମନ୍ଦିରରେ ଅଟକି ଯାଇଥାନ୍ତି। ଆଉ ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି।
1: ରଥରେ ବସିଥିବା ପ୍ରଭୁଙ୍କୁ ଦର୍ଶନ କରିବା

0: ସୁଭଦ୍ରାଙ୍କ ସହ ରଥରେ ବସି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ବେଳେ ସେମାନେ ତାଙ୍କର ଅତି ପ୍ରିୟ ପୋଡ଼ପିଠା ଖାଇବା ପାଇଁ ମାଉସୀ ମାଙ୍କ ମନ୍ଦିରରେ ଅଟକି ଯାଇଥାନ୍ତି। ଆଉ ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି।
1: ରଥରେ ବସିଥିବା ପ୍ରଭୁଙ୍କୁ ଦର୍ଶନ କରିବା

0: ଶ୍ରୀ ବିଗ୍ରହମାନଙ୍କର ପବିତ୍ର ପହଣ୍ଡି ବିଜେ ସମୟରେ ଅନେକ ସେବକମାନେ ଘଣ୍ଟ ବାଦ୍ୟ ଆଦି ଉତ୍ସାହର ସହିତ ବାଦନ କରିଥାନ୍ତି। ଭକ୍ତ ତଥା ଦର୍ଶକମାନେ ଏହି ସମୟରେ ପୁଷ୍ପବର୍ଷଣ କରିବା ସଙ୍ଗେ ସଙ୍ଗେ ହରିବୋଲ ଓ ହୁଳହୁଳିର ପବିତ୍ର ଧ୍ୱନିରେ ସମଗ୍ର ପରିବେଶକୁ ଆନନ୍ଦମୁଖର କରିଥାନ୍ତି।
1: ସୋଲ, ଜରି, ତୁଳସୀ, ଫୁଲ ଓ ବାଉଁଶ ପାତିଆରେ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ଟାହିଆ ଠାକୁରମାନଙ୍କର ଶ୍ରୀମସ୍ତକରେ ଲାଗି କରାଯାଇଥାଏ ଓ ଏହି ସମୟରେ କେତେକ ନିର୍ଦ୍ଦିଷ୍ଟ ମଠମାନଙ୍କ ପକ୍ଷରୁ ପନ୍ତିଭୋଗ ତଥା ଆଲଟ ଚାମର ସେବା କରାଯାଏ। ଘଣ୍ଟୁଆ ସେବକମାନେ ତାଳରେ ଘଣ୍ଟ ବଜାଇବା ସହିତ ଆଗେ ଆଗେ ଗୋଟିପୁଅ ନୃତ୍ୟ ତଥା ଉପସ୍ଥିତ ଜନତାଙ୍କ ହରିବୋଲ ହୁଳହୁଳି ଶବ୍ଦରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠେ। ସେବକ ଓ ଦୈତାପତିମାନେ ଠାକୁରଙ୍କୁ ଚାରମାଳ ଉପରେ ପହଣ୍ଡି କରି ରଥ ଉପରକୁ ନେଇଯାଇଥାନ୍ତି। ଶ୍ରୀ ବିଗ୍ରହମାନଙ୍କର ଏହି ପହଣ୍ଡି ବିଜେରୁ ଓଡ଼ିଶା ସଂସ୍କୃତିର ମହାନତାର ପରିଚୟ ମିଳିଥାଏ।
0: ତିନି ଠାକୁର ରଥ ଉପରେ ବିରାଜମାନ କଲାପରେ ପୁରୀର ଗଜପତି ମହାରାଜ ରଥ ଉପରେ ସୁନା ଖଡ଼ିକାରେ ଛେରା ପହଁରା କରିଥାନ୍ତି। ଏହା ହେଉଛି ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ। ଏହି ଛେରା ପହଁରା ନୀତିକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ।
1: ଛେରାର ଅର୍ଥ ହେଉଛି ବହଳିଆ ଘୋରା ଚନ୍ଦନ, ଆଉ ପହଁରାର ଅର୍ଥ ହେଉଛି ଓଳାଇବା। ସ୍ୱତନ୍ତ୍ର ତାମଯାନରେ ଗଜପତି ମହାରାଜ ନିଜେ ବିଜେ କରିଥାନ୍ତି ଓ ଛେରା ପହଁରା ନୀତି ସରିବା ପରେ ମହାରାଜା ଖାଦ୍ୟ ଗ୍ରହଣ କରିଥାନ୍ତି। ରାଜା ପ୍ରଥମେ ଠାକୁରଙ୍କ ସମ୍ମୁଖରେ ଆରତୀ କରି ସୁନା ଚାମର ଆଲଟ ସେବା କରିଥାନ୍ତି, ଆଉ ତାପରେ ରଥର ଚାରି

0: ପାଖରେ ବୁଲି ସୁନା ଖଡ଼ିକାରେ ପହଁରିଥାନ୍ତି। ତାପରେ ଗଜପତି ଚନ୍ଦନ ପାଣି ରଥ ଚାରିପଟରେ ଛିଞ୍ଚିଥାନ୍ତି।
1: ଏହିପରି ଭାବରେ ତିନି ରଥରେ ଗଜପତି ମହାରାଜା ଛେରା ପହରା ନୀତିକୁ ସାରି ଶ୍ରୀନଗର ଅଭିମୁଖେ ଯାତ୍ରା କରିଥାନ୍ତି। ପରମ୍ପରା ଅନୁଯାୟୀ ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ଉକ୍ତ ସେବା ମୁଦିରଥ ସେବକ କରିଥାନ୍ତି।
0: ତିନି ରଥରେ ଛେରା ପହଁରା ନୀତି ସରିବା ପରେ ରଥ ଟଣା ନୀତି ଆରମ୍ଭ ହୋଇଥାଏ। ସାରଥି ଓ ଅଶ୍ୱକୁ ଆରୋହଣ କରାଇଥାନ୍ତି ସେବକମାନେ ଓ ଅଶ୍ୱକୁ ରଥ ଦୌଡ଼ି ଦ୍ୱାରା ବାନ୍ଧିଥାନ୍ତି। ପ୍ରତି ରଥରେ ଚାରୋଟି ଦୌଡ଼ି ବନ୍ଧା ଯାଇଥାଏ। ଏହି ପବିତ୍ର ରଥ ଦୌଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମନେ କରିଥାନ୍ତି। ଆଉ ସର୍ବପ୍ରଥମେ ବଳଭଦ୍ର ମହାପ୍ରଭୁଙ୍କ ରଥକୁ ଟଣା ଯାଇଥାଏ। ଭକ୍ତମାନଙ୍କର ହରିବୋଲ ହୁଳହୁଳି ସଂକୀର୍ତ୍ତନ ଇତ୍ୟାଦିରେ ସମଗ୍ର ବଡ଼ଦାଣ୍ଡ କମ୍ପି ଉଠିଥାଏ।
1: ତାପରେ ଟଣା ଯାଇଥାଏ ଦେବୀ ସୁଭଦ୍ରାଙ୍କର ରଥ ଏବଂ ପରିଶେଷରେ ଜଗନ୍ନାଥଙ୍କର ରଥ ଟଣା ଯାଇଥାଏ। ରଥ ଟଣାଯିବା ସମୟରେ ପୋଲିସମାନେ ଶାନ୍ତି ଶୃଙ୍ଖଳାର ସହିତ କିପରି ରଥ ଟଣା କାର୍ଯ୍ୟ ଶେଷ ହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି।
0: ଶ୍ରୀ ବିଗ୍ରହମାନେ ରଥ ଉପରେ ଅବସ୍ଥାନ କରୁଥିବା ସମୟରେ ଅନ୍ନଭୋଗ ନ ହୋଇ କେବଳ ଶୁଖିଲା ଭୋଗ ହୋଇଥାଏ। ରଥଯାତ୍ରା ପାଳନ ସମୟରେ ହେରାପଞ୍ଚମୀ ଉତ୍ସବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଭାଇ ଭଉଣୀଙ୍କୁ ଧରି ମହାପ୍ରଭୁ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି, କିନ୍ତୁ ମା ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇନଥାନ୍ତି।
1: ତେଣୁ ପତିବିରହ ବିଧୁରା ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁପ୍ତରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି ଗୁଣ୍ଡିଚା ମନ୍ଦିରରେ, ଓ ଆସିଲା ବେଳେ ଅଭିମାନ କରି ଜଗନ୍ନାଥଙ୍କ ରଥ କାଠଖଣ୍ଡେ ଧରି ଭାଙ୍ଗି ଦେଇଥାନ୍ତି ଏବଂ ହେରାଗୋହିରୀ ସାହି ବାଟ ଦେଇ ମହାଲକ୍ଷ୍ମୀ ବଡ଼ଦେଳକୁ ଫେରି ଆସିଥାନ୍ତି।
0: ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ତିନି ଠାକୁରଙ୍କର ଆଜ୍ଞାମାଳକୁ ତିନି ଜଣ ପାଳିଆ ପୂଜା ପଣ୍ଡା ହାତରେ ଧାରଣ କରି ଘଣ୍ଟ ଛତା କାହାଳି ସହ ତିନି ରଥକୁ ସେହି ଆଜ୍ଞାମାଳକୁ ପ୍ରଦାନ କରିଥାନ୍ତି। ଆଉ ଏହାପରେ ଯାଇ ତିନି ରଥର ଦକ୍ଷିଣ ମୋଡ଼ ହୋଇଥାଏ। ଦକ୍ଷିଣ ମୋଡ଼ ହେଲା ପରେ ପରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇଥାଏ, ତାପରେ ଶ୍ରୀ ବଳଭଦ୍ରଙ୍କର ଓ ପରିଶେଷରେ ଜଗନ୍ନାଥଙ୍କର ରଥ ଟଣାଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ଏହି ନବମୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି।
1: ଶ୍ରୀ ବିଗ୍ରହମାନଙ୍କର ଗୁଣ୍ଡିଚା ମନ୍ଦିରରୁ ଫେରିବା ଦିନକୁ ବାହୁଡ଼ା ଯାତ୍ରା ବା ଦକ୍ଷିଣାଭିମୁଖୀ ଯାତ୍ରା ବୋଲି କୁହାଯାଇଥାଏ। ପହଣ୍ଡି କରି ତିନି ଠାକୁରଙ୍କୁ ରଥ ଉପରକୁ ଅଣାଯାଇଥାଏ। ବାହୁଡ଼ା ଦିନ ମଧ୍ୟ ଗଜପତି ରାଜା ପୁଣି ଥରେ ଶୋଭାଯାତ୍ରାରେ ତାମଯାନରେ ବସି ଗୁଣ୍ଡିଚା ଘର ନାକଚଣା ଦ୍ୱାରଠାରେ ରହିଥିବା ତିନି ରଥ ନିକଟକୁ ଆସିଥାନ୍ତି।
0: ପୁଣି ଛେରା ପହଁରା ନୀତି ସାରିବା ପରେ ରଥ ଟଣା ନୀତି ଆରମ୍ଭ ହୋଇଥାଏ। ଗୁଣ୍ଡିଚା ଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ସେହିପରି ହୋଇଥାଏ ରୀତିନୀତି ଅନୁସାରେ। ବଡ଼ଦାଣ୍ଡରେ ମଧ୍ୟ ଅନେକ ଭକ୍ତଙ୍କର ଭିଡ଼ ଜମିଥାଏ। ଦଶମୀ ଦିନ ବା ବାହୁଡ଼ା ଦିନ ରଥ ଟଣା ହୋଇ ଅଧା ବାଟରେ ଚତୁର୍ଦ୍ଧା ମୂର୍ତ୍ତି ରହିଥାନ୍ତି। ତାପରେ ଏକାଦଶୀ ଦିନ ସୁନାବେଶ ହୋଇଥାନ୍ତି। ମହଣ ମହଣ ସୁନା ଅଳଙ୍କାରରେ ତିନି ଠାକୁରମାନଙ୍କୁ ବେଶ କରାଯାଏ।
1: ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତ୍ରିରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି ଠାକୁରମାନେ।
0: ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବକମାନେ ସୁନାବେଶ କରିଥାନ୍ତି। ତା ପରଦିନ ଠାକୁରଙ୍କ ଉଦ୍ଦେଶ୍ୟରେ ଅଧରପଣା ଭୋଗ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କର ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ହେଉଥିବା ପଣାଭୋଗକୁ ଅଧରପଣା କୁହାଯାଇଥାଏ।
1: ଏବେ ଏହି ଅଧରପଣା ଭୋଗ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହେଉଛି। ପ୍ରକୃତ ପକ୍ଷେ ଏହା ଦଶମୀ ଦିନ ହୋଇଥାଏ, କିନ୍ତୁ ସମୟ ଅଭାବରୁ ଏକାଦଶୀ ତିଥିରେ ହୋଇ ନପାରି ଏହା ଦ୍ୱାଦଶୀ ତିଥିରେ ହୋଇଥାଏ।
0: ଏହି ଅଧରପଣା ଭୋଗ ଠାକୁରଙ୍କ ପାଖେ ଲଗାଯାଇ ତାପରେ ସବୁ ଅଧରପଣା ହାଣ୍ଡିଗୁଡ଼ିକ ରଥରେ ଭଙ୍ଗାଯାଇଥାଏ। ଆଉ ରଥରେ ଥିବା ପାର୍ଶ୍ୱ ଦେବତା, ଯୋଗିନୀ, ଭୂତ, ପ୍ରେତ, ଅଶରୀରୀମାନେ ମହାଖୁସିରେ ପାନ କରିଥାନ୍ତି।
1: ରଥ ଉପରେ ବାମନ ରୂପୀ ଭଗବାନଙ୍କୁ ଦର୍ଶନ କଲେ ଜଣେ ବ୍ୟକ୍ତି ପୁନର୍ଜନ୍ମରୁ ମୁକ୍ତି ପାଇଥାଏ ବୋଲି ବିଶ୍ୱାସ ରହିଛି।
0: ହଁ ସଙ୍ଗୀତା, ସେଥିପାଇଁ ତ କୁହାଯାଏ ରଥେତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ।
1: ଠାକୁରମାନଙ୍କର ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀ ବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନାଧିଷ୍ଠ ହୋଇଥାନ୍ତି।

0: ତ୍ରୟୋଦଶୀ ତିଥିରେ ମହାପ୍ରଭୁ ନୀଳାଦ୍ରି ବିଜେ କରିଥାନ୍ତି, ଆଉ ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ହୋଇଯାଇଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଯାଏ। କଥିତ ଅଛି ଯେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରସଗୋଲା ଖୁଆଇ ତାଙ୍କର ମାନଭଞ୍ଜନ କରିଥିଲେ। ସେଥିପାଇଁ ଶ୍ରୀମନ୍ଦିରରେ ସେହି ନୀଳାଦ୍ରି ବିଜେ ଦିନ ରସଗୋଲା ଭୋଗ ହୋଇଥାଏ। ଏହିପରି ତିନି ରଥରେ ବସି ଠାକୁରମାନେ ଭକ୍ତମାନଙ୍କୁ ଦର୍ଶନ ଦେଇ ପୁଣି ଶ୍ରୀମନ୍ଦିରକୁ ଫେରି ଆସିଥାନ୍ତି ଏବଂ ବାହୁଡ଼ା ଯାତ୍ରା ଶେଷ ହୋଇଥାଏ।
1: ଭଉଣୀମାନେ, ସମଗ୍ର ବିଶ୍ୱରେ ପୁରୀର ରଥଯାତ୍ରା କେବଳ ବିଶ୍ୱ ପ୍ରସିଦ୍ଧ ବୋଲି ସମସ୍ତେ ଜାଣନ୍ତି। ଏହି ପୁରୀକୁ କେବଳ ରଥଯାତ୍ରା ଦେଖିବା ପାଇଁ ଅନେକ ଦେଶୀ ଓ ବିଦେଶୀ ଭକ୍ତମାନେ ବର୍ଷକୁ ଥରେ ଆସିଥାନ୍ତି। ପୁରୀ ଚତୁର୍ଧାମ ମଧ୍ୟରୁ ପୁରୁଷୋତ୍ତମ ଧାମ ନାମରେ ପ୍ରସିଦ୍ଧ। ଏହା ହିଁ ପ୍ରକୃତରେ ଓଡ଼ିଆମାନଙ୍କ ପାଇଁ ଗର୍ବ ଓ ଗୌରବ। ଏହି ରଥଯାତ୍ରା ସମଗ୍ର ପୃଥିବୀବାସୀକୁ ଏକତାର ଡୋରିରେ ବାନ୍ଧି ରଖିଥାଏ। ଯୁଗ ଯୁଗ ଧରି ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତର ଅଧୀନ। ଯେ ତାଙ୍କୁ ହୃଦୟର ସହ ଡାକେ ସେ ତାଙ୍କୁ ପରୋକ୍ଷ ରୂପରେ ଦର୍ଶନ ଦେଇଥାନ୍ତି ଓ ତାର ଦୁଃଖକୁ ଦୂର କରିଥାନ୍ତି।
0: ମହାପ୍ରଭୁଙ୍କ ରଥକୁ ସମସ୍ତେ ଟାଣିପାରନ୍ତି, ଯାହା ଜଗନ୍ନାଥ ଧର୍ମର ସମାନତାବାଦୀ ଚିନ୍ତାଧାରାକୁ ପ୍ରକାଶ କରିଥାଏ। ଏହି ରଥଯାତ୍ରାରୁ ଜଣାପଡ଼େ ଯେ ଈଶ୍ୱର ସମସ୍ତଙ୍କର ଏବଂ ଭକ୍ତିରେ କେହି ଉଚ୍ଚ ନୀଚ ନୁହନ୍ତି। ଏହା ଆମକୁ ସ୍ମରଣ କରାଏ ଯେ ଈଶ୍ୱର ଭକ୍ତଙ୍କ ସହିତ ଅଛନ୍ତି। ଏହି ପର୍ବ ଆମକୁ ଭକ୍ତି ସହିତ ବୁଦ୍ଧି ଏବଂ ଆସ୍ଥା ସହିତ ଦାୟିତ୍ୱ ଓ ପରମ୍ପରା ସହିତ ଆଧୁନିକତାର ସମ୍ମିଳନ ଶିକ୍ଷା ଦେଇଥାଏ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମାନ, ଆଉ ଏହି ରଥଯାତ୍ରା ପର୍ବ ମଣିଷ ମଣିଷ ଭିତରେ ସମାନତା ଓ ମିତ୍ରତା ଭାବ ସୃଷ୍ଟି କରିଥାଏ। ଏହା ଧର୍ମନିରପେକ୍ଷତାର ମହାନ ଉତ୍ସବ।
2: ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜୟ ଜଗନ୍ନାଥ।

0: ଭଉଣୀମାନେ,
1: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ, କିନ୍ତୁ ଆମ ପାଖରେ ତ ସମୟ କମ୍।
0: ତାହେଲେ ଆପଣମାନଙ୍କ ଠାରୁ ଅନେକ ମତାମତର ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଆରତୀ
1: ଆଉ ମୁଁ ସଙ୍ଗୀତା,
0: ନମସ୍କାର।
2: ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ଗୃହଲକ୍ଷ୍ମୀ, ଆକାଶବାଣୀ ବଲାଙ୍ଗୀର। ଏବେ ଆସନ୍ତୁ ପୁଣି ଥରେ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
3: और ओपी नैयर के संगीत के साथ सजा हुआ। आज याद करने का दिन है बहुत सारे लोगों का, और आज हम याद कर रहे हैं अभिनेता राजेंद्र कुमार को भी। आज उनका जन्मदिवस है, तो आइए सुनते हैं उन्हीं की फिल्मों के कुछ नगमे। कार्यक्रम यादों की महफिल में

0: ଗ୍ରହଣଯୋଗ୍ୟ ହୋଇପାରିଛି ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମାନ୍ୟତା ବୃଦ୍ଧି ପାଇଛି, ଯାହାକି ଦେଶର ଯୁବବର୍ଗଙ୍କ ପାଇଁ ଏହା ଏକ ଆକାଂକ୍ଷିତ ଏବଂ ଶକ୍ତିଶାଳୀ ବାର୍ତ୍ତା ପ୍ରଦାନ କରୁଛି।
1: मानसून हो या मानसून सत्र, अगर दोनों प्रोएक्टिव हो तो बहुत ही प्रोडक्टिव होते हैं, और दोनों को प्रोडक्टिव होते हैं तो देश का कल्याण होता है, जीव मात्र का कल्याण होता है। साथियों, पिछले एक महीने में देश ने अनेक सिद्धियां प्राप्त की, चाहे राष्ट्रीय हो, अंतर्राष्ट्रीय हो, और अब तो अंतरिक्ष भी हो, भारत के लिए गर्व के पल रहे हैं।
0: ସେ କହିଛନ୍ତି ଏକ ମାସ ମଧ୍ୟରେ ଦେଶ ବିଭିନ୍ନ କ୍ଷେତ୍ରରେ ମାଇଲଖୁଣ୍ଟ ସ୍ଥାପନ କରିଛି, ଯାହାକି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜାତୀୟ ସ୍ତରରେ ହେଉ ବା ଅନ୍ତର୍ଜାତୀୟ ସ୍ତରରେ ହେଉ, ମହାକାଶ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ନିଜର ଗୌରବର ପଦଚିହ୍ନ ସ୍ଥାପନ କରିଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତୀୟ ନାଗରିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚି ପାରିଥିଲେ। ସେହିପରି ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ କ୍ଷେତ୍ରରେ ଉଲ୍ଲେଖନୀୟ ସ୍ତରରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଥିଲେ। ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱ ବିଭିନ୍ନ ଅଞ୍ଚଳରେ ଯୁଦ୍ଧର ବିଭୀଷିକା ନେଇ ଚିନ୍ତିତ ରହିଛି। ପଶ୍ଚିମ ଏସିଆରେ ବିବାଦଜନକ ପରିସ୍ଥିତି ଯୋଗୁଁ ଭାରତ ଏବଂ ଅନ୍ୟ କେତେକ ଦେଶରେ ଶକ୍ତି ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ପେଟ୍ରୋଲ, ଡିଜେଲ, ଏଲ୍ପିଜି, ସାର ଏବଂ ରସାୟନ ସାମଗ୍ରୀ ଆଦି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହୋଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହିସବୁ ସତ୍ତ୍ୱେ ଭାରତ ତା'ର ଅଭିବୃଦ୍ଧି ହାର 7.7% ବଜାୟ ରଖିଛି, ଯାହାକି ବିଶ୍ୱରେ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥନୀତିକୁ ଦର୍ଶାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମାଲଡୋଭାର ରାଷ୍ଟ୍ରପତି ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ତାଙ୍କ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖରେ ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ହେବ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନାସ୍କା ଡାବାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23ରୁ 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ଆସାମରେ ଲଗାତାର ବର୍ଷା କାରଣରୁ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଉପର ଆସାମର ହଜାର ହଜାର ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ନଦୀର ଜଳସ୍ତର ବିପଦ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଭାରତୀୟ ସେନା, ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ ଏବଂ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏସ୍ଡିଆର୍ଏଫ୍ ଦଳକୁ ପ୍ରଭାବିତ ଶିବସାଗର, ଚରେଇଦେଓ ଏବଂ ଜୋହରଟ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ମନ୍ତ୍ରୀ ବିମଲ ବୋରା ଶିବସାଗର ଏବଂ ଚରେଇଦେଓ ଜିଲ୍ଲାର ବନ୍ୟା ପରିସ୍ଥିତିର ଆଜି ସମୀକ୍ଷା କରିଛନ୍ତି। ସେ ଏହି ଦୁଇ ଜିଲ୍ଲାର ଉପକମିଶନରମାନଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମନ୍ତ୍ରୀ କହିଛନ୍ତି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି। ଶିବସାଗର ଜିଲ୍ଲାରେ କେବଳ 510 ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ଜାମ୍ମୁ କାଶ୍ମୀର ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସମସ୍ତ ଜିଲ୍ଲା ପ୍ରଶାସନକୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟାରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ ଜିଲ୍ଲାରେ ବନ୍ୟା ପରିସ୍ଥିତି ନେଇ ଗତକାଲି ଜାମ୍ମୁ ସିଭିଲ୍ ସେକ୍ରେଟେରିଏଟ୍ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଓ ବନ୍ୟା ଯୋଗୁଁ 12 ଜଣ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଥିବା ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି 8 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ଜ୍ଞାନ ଭାରତ ଅଭିଯାନ ଅଧୀନରେ ଡିଜିଟାଇଜେସନ କରାଯାଇଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜ୍ଞାନ ଭାରତ ଅଭିଯାନ ଆରମ୍ଭ କରି ପାଣ୍ଡୁଲିପିଗୁଡ଼ିକୁ ସଂରକ୍ଷଣ ଏବଂ ଡିଜିଟାଇଜେସନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାଦ୍ୱାରା ପାଣ୍ଡୁଲିପିଗୁଡ଼ିକର ଗବେଷଣା କରାଯିବା ସହ ଜନସାଧାରଣଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ। ଏହି ଅଭିଯାନ ଅଧୀନରେ ଦେଶରେ 1 କୋଟିରୁ ଉର୍ଦ୍ଧ୍ୱ ପାଣ୍ଡୁଲିପିକୁ ସର୍ବେକ୍ଷଣ କରାଯାଇଛି ଏବଂ 3,74,000 ପାଣ୍ଡୁଲିପିକୁ ଅପଲୋଡ କରାଯାଇଥିବା ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ ସୂଚନା ଦେଇଛନ୍ତି। କଲିକତା ହାଇକୋର୍ଟ ଆଜି ମମତା

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ। ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୌସୁମୀ ଅଧିବେଶନ ସଫଳ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦେଶର ପ୍ରତିଛବିକୁ ବିଶ୍ୱ ଗ୍ରହଣ କରିଛି ଏବଂ ଏହାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ମିଳୁଛି। ଦେଶର ଯୁବପିଢ଼ିର କ୍ଷମତା ଏବଂ ଆଶା ମହାକାଶ ଭଳି ଅସୀମ। ମାତ୍ର ଏକ ମାସ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, ଯାହା ପ୍ରତ୍ୟେକ ନାଗରିକଙ୍କୁ ଗୌରବାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ସ୍ତରରେ ହେଉ କିମ୍ବା ଆନ୍ତର୍ଜାତିକ ସ୍ତରରେ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ପାଇଁ ବାସ୍ତବତାରେ ଗୌରବର ମୁହୂର୍ତ୍ତ ସୃଷ୍ଟି ହୋଇଛି। ଗତବର୍ଷ ମୌସୁମୀ ଅଧିବେଶନ ପୂର୍ବରୁ ଭାରତ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପହଞ୍ଚିବାରେ ସଫଳ ହୋଇଥିଲା ଏବଂ କିଛିଦିନ ପୂର୍ବରୁ ଜଣେ ଯୁବ ଭାରତୀୟ ଷ୍ଟାର୍ଟଅପ୍ ଐତିହାସିକ ସଫଳତା ହାସଲ କରିଛନ୍ତି। ଭାରତର ଯୁବପିଢ଼ି ମହାକାଶରେ ଏକ ନୂଆ ଯାତ୍ରାର ଶୁଭାରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ମନସୁନ ହୋ ୟା ମନସୁନ ସତ୍ର, ଅଗର ଦୋନୋ ପ୍ରୋଆକ୍ଟିଭ ହୋ ତୋ ବହୁତ ହି ପ୍ରୋଡକ୍ଟିଭ।

କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 2,87,519 ଆସନ ରହିଛି। ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଗଞ୍ଜାମ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଜାରି ରହିଥିବାରୁ ସମସ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ନ କରିବା ଲାଗି ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ନାମୀ ମହାବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଓ ଶିକ୍ଷାବିତ୍ମାନେ ଯୋଗଦେଇ ପୋକ୍ସୋ, ଘରୋଇ ହିଂସା ଓ ସାମାଜିକ ମୌଳିକ ଅଧିକାର ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଡ଼ାରୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସଦ୍ଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣିରେ 49 ଅଭିଯୋଗର ଶୁଣାଣି କରାଯାଇଥିଲା। ରାୟଗଡ଼ା ପୌର ପରିଷଦ ପକ୍ଷରୁ ଜଳ ସଂରକ୍ଷଣ ଓ ବର୍ଷା ଜଳ ସଞ୍ଚୟର ଗୁରୁତ୍ୱ ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କ୍ୟାଚ୍ ଦ ରେନ୍ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ବର୍ଷା ଜଳ ସଞ୍ଚୟ ଏବଂ ସଂରକ୍ଷଣ ସମ୍ପର୍କିତ ହୋର୍ଡିଂ ଓ ବ୍ୟାନର ସ୍ଥାପନ କରାଯାଇଥିବା ବେଳେ ଏହି ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରିବା ଲାଗି ଆହ୍ୱାନ ଦିଆଯାଇଛି। ଓଡ଼ିଶାର ଉତ୍ତର ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚଳିତ ସପ୍ତାହରେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳରେ ସର୍ବାଧିକ 119.6 mm ବର୍ଷା ରେକର୍ଡ କରାଯାଇଛି। କ୍ରୀଡ଼ା, ମାନସିକ ଶକ୍ତି ଓ କଳାର ଉପାଦାନ ମିଶ୍ରିତ ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର୍ ସ୍କରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। 2019 ଜାତିସଂଘ ମହାସଭା ଦ୍ୱାରା ଏହି ଦିବସ ପାଳନକୁ ସ୍ୱୀକୃତି ମିଳିଥିଲା। ପ୍ରାୟ 1500 ଏହି ଖେଳ ଭାରତରେ ଚତୁରଙ୍ଗ ନାମରେ ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ବିଶ୍ୱନାଥନ ଆନନ୍ଦଙ୍କଠାରୁ ଆରମ୍ଭ କରି ନୂତନ ପିଢ଼ିର ବର୍ତ୍ତମାନ ଖେଳାଳିଙ୍କ ପର୍ଯ୍ୟନ୍ତ ଚେସ୍ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ଏବଂ ଗୌରବ ଆଣିବାରେ ସହାୟକ ହୋଇପାରିଛି। ଚେସ୍ ଦିବସ 2026 ବାର୍ତ୍ତା ରହିଛି, ଉତ୍ସବ ପାଳନ କରନ୍ତୁ, ସୃଷ୍ଟି କରନ୍ତୁ ଏବଂ ପରିବର୍ତ୍ତନ ଆଣନ୍ତୁ। ମୁଖ୍ୟ ସମ୍ବାଦ ପୁଣିଥରେ। ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଳ ହେବା ନେଇ ଆଶା ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପବିତ୍ର ହେରାପଞ୍ଚମୀ ତିଥିରେ ଆଜି ପୁରୀରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶେଷ ନୀତିକାନ୍ତି। ମାଲକାନଗିରି ବିମାନ ବନ୍ଦରର ଟ୍ରାଏଲ୍ ରନ୍ ପୂର୍ବରୁ ସୁରକ୍ଷା ସ୍ଥିତି ଅନୁଧ୍ୟାନ କଲେ ଦୁଇଜଣିଆ ଦଳ ଏବଂ ସ୍ନାତକ ଶ୍ରେଣୀରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇଲା ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45 ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଏତେବେଳ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ପର୍ଯ୍ୟଟନ ଶିଳ୍ପ ଆକର୍ଷଣୀୟ ସୁଯୋଗର ଏକ ଚମତ୍କାର ପରିସର ପ୍ରଦାନ କରେ। ଆପଣ ବିଭିନ୍ନ ସଂସ୍କୃତିର ଅଭିଜ୍ଞତା ପାଇପାରିବେ, ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିପାରିବେ ଏବଂ ବିଶ୍ୱର ଆଶ୍ଚର୍ଯ୍ୟଜନକ ସ୍ଥାନଗୁଡ଼ିକୁ ଅନୁସନ୍ଧାନ କରିପାରିବେ। ବିଶ୍ୱ ଅଭିଜ୍ଞତା ପର୍ଯ୍ୟଟନ କ୍ଷେତ୍ରରେ ଏକ କ୍ୟାରିୟର ଆନ୍ତର୍ଜାତୀୟ ଭ୍ରମଣର ଦ୍ୱାର ଖୋଲିଥାଏ, ଯାହା ବୃତ୍ତିଗତମାନଙ୍କୁ ବିଭିନ୍ନ ସଂସ୍କୃତି, ଭାଷା ଏବଂ ପରମ୍ପରାରେ ନିଜକୁ ବୁଡ଼ାଇ ଦେବାର ସୁଯୋଗ ଦେଇଥାଏ। ବହୁମୁଖୀ ଭୂମିକା ଟୁର୍ ଗାଇଡ଼ ଠାରୁ ଆରମ୍ଭ କରି ଆତିଥ୍ୟ ପରିଚାଳକ ପର୍ଯ୍ୟନ୍ତ ପର୍ଯ୍ୟଟନ ଶିଳ୍ପ ବିଭିନ୍ନ ଦକ୍ଷତା ଏବଂ ଆଗ୍ରହ ପାଇଁ ଉପଯୁକ୍ତ ବିଭିନ୍ନ ପ୍ରକାରର ଭୂମିକା ପ୍ରଦାନ କରେ। ସୃଜନଶୀଳତା ସମ୍ଭାବନା ଅନନ୍ୟ ଭ୍ରମଣ ଅଭିଜ୍ଞତା ଡିଜାଇନ୍ କରିବା ପାଇଁ କଳ୍ପନା ଏବଂ ନବସୃଜନ ଆବଶ୍ୟକ, ଯାହା ପର୍ଯ୍ୟଟନକୁ ସୃଜନଶୀଳ ମନ ପାଇଁ ଏକ ଆଦର୍ଶ କ୍ଷେତ୍ର କରିଥାଏ। ବ୍ୟକ୍ତିଗତ ଅଭିବୃଦ୍ଧି ଯାତ୍ରା ଏବଂ ଆତିଥ୍ୟର ଜଟିଳତାକୁ ପାର କରିବା ଲୋକମାନଙ୍କୁ ଅନୁକୂଳନଶୀଳତା, ସ୍ଥିରତା ଏବଂ ପାରସ୍ପରିକ ସାଂସ୍କୃତିକ ଯୋଗାଯୋଗର ଦକ୍ଷତା ବିକାଶ କରିବାକୁ ଉତ୍ସାହିତ କରେ। ପ୍ରଭାବଶାଳୀ ପାରସ୍ପରିକ କ୍ରିୟା ପର୍ଯ୍ୟଟନ ବୃତ୍ତିଗତମାନେ ଯାତ୍ରୀମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ସୃଷ୍ଟି କରିବାର ସୁଯୋଗ ପାଆନ୍ତି। ସେମାନଙ୍କର ଧାରଣା ପାଇଁ ଗନ୍ତବ୍ୟସ୍ଥଳର ସ୍ମୃତିକୁ ଆକାର ଦିଅନ୍ତି।
1: ଆର୍ଥିକ ଅବଦାନ ବିଶ୍ୱ ଅର୍ଥନୀତି ପାଇଁ ପର୍ଯ୍ୟଟନ ଅତ୍ୟନ୍ତ ଜରୁରୀ। ନିଯୁକ୍ତି ସୁଯୋଗ ସୃଷ୍ଟି କରେ ଏବଂ ସ୍ଥାନୀୟ ବିକାଶକୁ ଚଳାଇଥାଏ। ଜୀବନବ୍ୟାପୀ ଶିକ୍ଷା ଉଦୀୟମାନ ଯାତ୍ରାଧାରା ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କିମ୍ବା ଗନ୍ତବ୍ୟସ୍ଥଳ ସମ୍ବନ୍ଧୀୟ ଅନ୍ତର୍ଦୃଷ୍ଟି ହେଉ, ସବୁବେଳେ କିଛି ନୂଆ ଆବିଷ୍କାର କରିବାକୁ ପଡ଼ିଥାଏ। ପର୍ଯ୍ୟଟନ ଶିଳ୍ପରେ ବିଭିନ୍ନ ପ୍ରକାରର ଚାକିରି ଭୂମିକା ରହିଅଛି। ପ୍ରତ୍ୟେକର ନିଜସ୍ୱ ଦାୟିତ୍ୱ ଏବଂ ସମ୍ଭାବ୍ୟ ଦରମା ଅଛି, ଯେଉଁଥିରେ ଅନ୍ତର୍ଭୁକ୍ତ ଟୁର୍ ଗାଇଡ୍, ପର୍ଯ୍ୟଟନର ନେତୃତ୍ୱ ନେବା, ଆକର୍ଷଣ ବିଷୟରେ ସୂଚନା ପ୍ରଦାନ କରିବା, ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ଉପଭୋଗ ସୁନିଶ୍ଚିତ କରିବା ଏବଂ ଲଜିଷ୍ଟିକ୍ସର ସମନ୍ୱୟ କରିବା। ସ୍ଥାନ ଏବଂ ଅଭିଜ୍ଞତା ଉପରେ ନିର୍ଭର କରି ଟୁର୍ ଗାଇଡ୍ ମାନଙ୍କର ଦରମା ବ୍ୟାପକ ଭାବରେ ଭିନ୍ନ ଭିନ୍ନ ହୋଇପାରେ। ଟ୍ରାଭେଲ୍ ଏଜେଣ୍ଟ ଯାତ୍ରା ବ୍ୟବସ୍ଥା ଯୋଜନା ଏବଂ ବୁକିଂ କରିବାରେ ଗ୍ରାହକମାନଙ୍କୁ ସହାୟତା କରିବା, ଗନ୍ତବ୍ୟସ୍ଥଳ ବାସସ୍ଥାନ, ପରିବହନ ଏବଂ କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିବା ଏବଂ ସଂରକ୍ଷଣ ଏବଂ ଦେୟ ପରିଚାଳନା କରିବା। ଜଣେ ଟ୍ରାଭେଲ୍ ଏଜେଣ୍ଟଙ୍କ ଦରମା ଉପରେ କମିଶନ ଭିତ୍ତିକ ରୋଜଗାରର ସମ୍ଭାବନା ରହିଛି।
0: ଲକ୍ଜରୀ ଯାତ୍ରା ପରାମର୍ଶଦାତା ଗ୍ରାହକମାନଙ୍କ ପାଇଁ ବ୍ୟକ୍ତିଗତ ଉଚ୍ଚମାନର ଯାତ୍ରା ଅଭିଜ୍ଞତା ଡିଜାଇନ୍ କରନ୍ତି। ଦାୟିତ୍ୱରେ ସ୍ୱତନ୍ତ୍ର ବାସସ୍ଥାନ ବୁକ୍ କରିବା, ସ୍ୱତନ୍ତ୍ର କାର୍ଯ୍ୟକଳାପ ବ୍ୟବସ୍ଥା କରିବା, ବିଶେଷଜ୍ଞ ଗନ୍ତବ୍ୟସ୍ଥଳ ପରାମର୍ଶ ପ୍ରଦାନ କରିବା ଏବଂ ସୁଗମ ଅନନ୍ୟ ଛୁଟି ନିଶ୍ଚିତ କରିବା ଅନ୍ତର୍ଭୁକ୍ତ ଥାଏ। ହୋଟେଲ ପରିଚାଳକ ହୋଟେଲର ଦୈନନ୍ଦିନ କାର୍ଯ୍ୟ ତଦାରଖ କରିବା, କର୍ମଚାରୀମାନଙ୍କୁ ପରିଚାଳନା କରିବା, ଅତିଥି ସନ୍ତୁଷ୍ଟି ସୁନିଶ୍ଚିତ କରିବା, ବଜେଟ୍ ଏବଂ ଆର୍ଥିକ ମାମଲା ପରିଚାଳନା କରିବା ଏବଂ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ କରିବା। ହୋଟେଲର ଆକାର ଏବଂ ସ୍ଥାନ ଉପରେ ନିର୍ଭର କରେ। ହୋଟେଲ ବିକ୍ରୟ ପରିଚାଳକ କର୍ପୋରେଟ୍ ଚୁକ୍ତିନାମା ସୁରକ୍ଷିତ କରି କାର୍ଯ୍ୟକ୍ରମ ଆୟୋଜନ କରି ଏବଂ ସେବାଗୁଡ଼ିକୁ ପ୍ରୋତ୍ସାହିତ କରି ରାଜସ୍ୱ ବୃଦ୍ଧି କରନ୍ତି। ଦାୟିତ୍ୱରେ ବିକ୍ରୟ ରଣନୀତି ବିକାଶ କରିବା, ଗ୍ରାହକ ସମ୍ପର୍କ ଗଠନ କରିବା ଏବଂ ଚୁକ୍ତିନାମାର ଆଲୋଚନା କରିବା ଅନ୍ତର୍ଭୁକ୍ତ। ବିମାନ ପାଇଲଟ ବିମାନ ପରିଚାଳନା କରନ୍ତି, ସୁରକ୍ଷିତ ଉଡ଼ାଣ

0: ଏବଂ ଅବତରଣ ସୁନିଶ୍ଚିତ କରନ୍ତି। ସେମାନେ ଉଡ଼ାଣ ପଥ ଯୋଜନା କରନ୍ତି, ପାଣିପାଗ ପରିସ୍ଥିତି ଉପରେ ନଜର ରଖନ୍ତି, ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସହିତ ଯୋଗାଯୋଗ କରନ୍ତି ଏବଂ ଉଡ଼ାଣ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିକୁ ପରିଚାଳନା କରିଥାନ୍ତି।
1: ଇଭେଣ୍ଟ ପ୍ଲାନର ସମ୍ମିଳନୀ, ବିବାହ କିମ୍ବା ଉତ୍ସବ ଆୟୋଜନ କରିବା, ଲଜିଷ୍ଟିକ୍ ସମନ୍ୱୟ କରିବା, ବଜେଟ୍ ପରିଚାଳନା କରିବା ଏବଂ ବିକ୍ରେତା ଏବଂ ଗ୍ରାହକମାନଙ୍କ ସହିତ ଯୋଗାଯୋଗ କରିବା। ରିସର୍ଚ୍ଚ ପରିଚାଳକ ଦୈନନ୍ଦିନ କାର୍ଯ୍ୟ ପରିଚାଳନା କରନ୍ତି, ଅତିଥି ସନ୍ତୁଷ୍ଟି ଏବଂ ସମସ୍ତ ବିଭାଗର ସୁଗମ କାର୍ଯ୍ୟକାରିତା ସୁନିଶ୍ଚିତ କରନ୍ତି। ଦାୟିତ୍ୱରେ କର୍ମଚାରୀ ପରିଚାଳନା, କାର୍ଯ୍ୟକଳାପ ସମନ୍ୱୟ, ବଜେଟ୍ ପରିଚାଳନା ଏବଂ ସୁବିଧା ରକ୍ଷଣାବେକ୍ଷଣ ଅନ୍ତର୍ଭୁକ୍ତ। ସ୍ପା ପରିଚାଳକ କାର୍ଯ୍ୟ ତଦାରଖ କରନ୍ତି ଏବଂ ସ୍ପାରେ ଅସାଧାରଣ ସେବା ଏବଂ ଅତିଥି ସନ୍ତୁଷ୍ଟି ପ୍ରଦାନ କରନ୍ତି। ଦାୟିତ୍ୱରେ କର୍ମଚାରୀମାନଙ୍କୁ ପରିଚାଳନା କରିବା, ନିଯୁକ୍ତି ସୂଚୀବଦ୍ଧ କରିବା, ଇନଭେଣ୍ଟ୍ରେରୀ ରକ୍ଷଣାବେକ୍ଷଣ କରିବା, ସ୍ପା ସେବାକୁ ପ୍ରୋତ୍ସାହିତ କରିବା ଏବଂ ବଜେଟ୍ ଏବଂ ଗ୍ରାହକ ମତାମତ ପରିଚାଳନା କରିବା ଅନ୍ତର୍ଭୁକ୍ତ।
0: ଦ୍ୱାରପାଳ ସୂଚନା ପ୍ରଦାନ କରେ, ସଂରକ୍ଷଣ କରେ ଏବଂ ପରିବହନ ଏବଂ ମନୋରଞ୍ଜନ ଭଳି ସେବା ବ୍ୟବସ୍ଥା କରେ। ଦାୟିତ୍ୱରେ ସ୍ଥାନୀୟ ଆକର୍ଷଣଗୁଡ଼ିକୁ ସୁପାରିଶ କରିବା, ସ୍ୱତନ୍ତ୍ର ଅନୁରୋଧଗୁଡ଼ିକୁ ପରିଚାଳନା କରିବା ଏବଂ ଏକ ସୁଖଦ ରହଣି ସୁନିଶ୍ଚିତ କରିବା ଅନ୍ତର୍ଭୁକ୍ତ। ପ୍ରତିଯୋଗିତାମୂଳକ ପର୍ଯ୍ୟଟନ ଶିଳ୍ପ ଚାକିରି ବଜାରରେ ସଫଳତାର ଆବଶ୍ୟକ ପାରସ୍ପରିକ ଦକ୍ଷତାର ଏକ ସେଟ୍ ଉପରେ ନିର୍ଭର କରେ, ଯେପରିକି ଯୋଗାଯୋଗ, ଯାତ୍ରୀ, ସହକର୍ମୀ ଏବଂ ସେବା ପ୍ରଦାନକାରୀଙ୍କ ସହ ଯୋଗାଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସଠିକ୍ ଯୋଗାଯୋଗ ସୁଗମ କାରବାର ସୁନିଶ୍ଚିତ କରିବାରେ ଏବଂ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ କରିବାରେ ସାହାଯ୍ୟ କରେ। ଗ୍ରାହକ ସେବା ପର୍ଯ୍ୟଟନ ଶିଳ୍ପରେ ଗ୍ରାହକ ଏବଂ ଅତିଥିମାନଙ୍କୁ ଅସାଧାରଣ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ଧୈର୍ଯ୍ୟ ଏବଂ ସହାନୁଭୂତି ସହିତ ଯାତ୍ରୀମାନଙ୍କର ଆବଶ୍ୟକତାକୁ ପୂର୍ବାନୁମାନ କରିବା ଏବଂ ପୂରଣ କରିବା ଏକ ଭଲ ଅଭିଜ୍ଞତାକୁ ଏକ ମହାନ ଅଭିଜ୍ଞତାରେ ପରିଣତ କରିପାରିବ।
1: ଅନୁକୂଳନଶୀଳତା ଅପ୍ରତ୍ୟାଶିତ ପରିସ୍ଥିତି ଏବଂ ପରିବର୍ତ୍ତନଶୀଳ ପରିସ୍ଥିତିକୁ ପରିଚାଳନା କରିବା, ନମନୀୟତା ବୃତ୍ତିଗତମାନଙ୍କୁ ସହଜରେ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ଏବଂ ଦ୍ରୁତଗତିର ପରିବେଶରେ ଏକ ସକାରାତ୍ମକ ମନୋଭାବ ବଜାୟ ରଖିବାକୁ ଅନୁମତି ଦିଏ। ସାଂସ୍କୃତିକ ସମ୍ବେଦନଶୀଳତା ବିଭିନ୍ନ ସଂସ୍କୃତି, ପ୍ରଥା, ପରମ୍ପରା ଏବଂ ବିଶ୍ୱାସ ପ୍ରତି ସଚେତନତା ଏବଂ ବୁଝାମଣା ସମସ୍ୟା ସମାଧାନ, ଯାତ୍ରା ସମୟରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଶୀଘ୍ର ଚିନ୍ତାଧାରା ଏବଂ ସମ୍ବଳଶୀଳତା ମୂଲ୍ୟବାନ ଗୁଣ। ଦଳଗତ କାର୍ଯ୍ୟ ପର୍ଯ୍ୟଟନ ଶିଳ୍ପରେ ସୁଗମ ସେବା ପ୍ରଦାନ କରିବା ପାଇଁ ସହଯୋଗ ଜରୁରୀ ଅଟେ। ସହକର୍ମୀ ଏବଂ ଅଂଶୀଦାରମାନଙ୍କ ସହିତ ପ୍ରଭାବଶାଳୀ ଭାବରେ କାର୍ଯ୍ୟ କରିବା ଦ୍ୱାରା ଦଳକୁ ସାଧାରଣ ଲକ୍ଷ୍ୟ ହାସଲ କରିବାରେ ଏବଂ ଯାତ୍ରୀମାନଙ୍କ ପାଇଁ ଅସାଧାରଣ ଅଭିଜ୍ଞତା ପ୍ରଦାନ କରିବାରେ ସାହାଯ୍ୟ ମିଳିଥାଏ।

ଆକାଶବାଣୀ ବଲାଙ୍ଗୀର, ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

8:25 ହିନ୍ଦୀ ଭକ୍ତିଗୀତ, ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 8:30, 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ, 10:00 ପ୍ରଚାର କରିବୁ ଆଜିର ସଂସଦରେ ପ୍ରଶ୍ନକାଳର ରେକର୍ଡ଼ିଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।

ଅଳଙ୍କାର ଆଉ ଅଲଗା ମୂଲ୍ୟବାନ ଦରବ ଲୁଟ୍ ଅଭିଯୋଗଥି ଗିରଫ କରାଯାଇଥିବାର ସୂଚନା ମିଳିଛି। ଶ୍ରୀ ସିଂ କହିଛନ୍, ଲୁଟେରାମାନଙ୍କ ଠାରୁ 250 ଅଧିକା ମୋବାଇଲ ଫୋନ ଜବତ କରାଯାଇଛି। ଇବଛା ରଥଯାତ୍ରା ବେଲକେ ଶ୍ରଦ୍ଧାଳୁ ପର୍ଯ୍ୟଟକମାନଙ୍କର ସୁରକ୍ଷିତ ଦର୍ଶନକେ ପ୍ରାଥମିକତା ଦିଆଯିବାର ବେଲେ ସହରର ଭିନ୍ ଭିନ୍ ଗହଳି ଜାଗାମାନଙ୍କେ ସାଧା କୁର୍ତ୍ତା ପ୍ୟାଣ୍ଟ ପିନ୍ଧା ପୁଲିସ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ସିଆଡ଼େ ସିସିଟିଭି ଜରିଆ ନିରୀକ୍ଷଣ କରାଯାଇକରି ଭିନ୍ ଭିନ୍ ଜାଗାନ ଲୁଟ୍ କରୁଥିବାର ଅପରାଧୀମାନଙ୍କୁ ଗିରଫ କରାଯାଇଛି ବୋଲି ଏସ୍ପି ଶ୍ରୀ ସିଂ କହିଛନ୍। ରଥଯାତ୍ରା ଶେଷ ହେବାର ତକ୍ ଏ ଅଭିଯାନ ଜାରି ରହିବା ସେ ସୂଚନା ଦେଇଛନ୍। ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ଅଧୀନ ଥିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିଯୁକ୍ତି ପାଇଥିବାର ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ଗୋଟିଏ ଦିଗ୍ଦର୍ଶନ କର୍ମଶାଳା ଆୟୋଜନ କରାଯାଇଛି। ସିରିପୁର ନ ଥିବାର ଇମେଜ ଠାନେ ହୋଇଥିବାର ଏହି କର୍ମଶାଳାର ପହିଲା ଖେପେ ସଂସ୍କୃତ ଆଉ ଅର୍ଥଶାସ୍ତ୍ରର 120 ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଇନ ଜଣେଇ ଦିଆଯାଇପାରେ ପିଜିଟି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇକରି ଆୟୋଜିତ କର୍ମଶାଳା 2 ଖେପେ କରାଯିବା। ପହିଲା ଖେପ କର୍ମଶାଳା ଆଇବା 24 ତାରିଖ ତକ ହେବାରକେ ଥିବାର ବେଲେ 2 ନମ୍ବର ଖେପ ଆଇବା 27-31 ତାରିଖ ତକ ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ କମ୍ ବର୍ଷା ଲାଗି ହୋଇଥିବାର ସ୍ଥିତିକେ ନେଇକରି ଉପମୁଖ୍ୟମନ୍ତ୍ରୀ ଆଉ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ, ଜଳସମ୍ପଦ ବିଭାଗର ଶାସନ ସଚିବ ଆଉ କୃଷି ବିଭାଗର କମିଶନର ଆଉ ଶାସନ ସଚିବ ପ୍ରମୁଖ ଯୋଗ ଦେଇକରି ବାଲିମେଳା ଆଉ ମାଛକୁଣ୍ଡ ବାଗିର ବଡ଼ ବଡ଼ ଜଳାଶୟର କ୍ୟାଚମେଣ୍ଟ ଇଲାକାନ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ ବୋଲି ସୂଚନା ଦେଇଛନ୍। ଜଳାଶୟମାନଙ୍କେ ଥିବାର ପାଣିକେ ପହେଲା ପିଇବାର ପାଣି ଆଉ ଚାଷ ଲାଗି ସଂରକ୍ଷିତ ରଖାଯିବା, ତାର ଉତ୍ତରୁ ଯାଇକରି ବିଦ୍ୟୁତ୍ ଉତ୍ପାଦନ ଲାଗି ପାଣିର ବ୍ୟବହାର କରାଯିବା ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ କହିଛନ୍। ଗଲାବଛନ୍ ଇଥର ଜଳସ୍ତର କମ୍ ଥିବାରୁ କୃଷି ଆଉ ଜଳସମ୍ପଦ ବିଭାଗ ତାର ଉପରେ କଡ଼ା ନଜର ରଖିଛନ୍। ଖରିଫ୍ ଚାଷ ଥି ଯେନ୍ତା କେନ୍ସି ପ୍ରକାରର ଅସୁବିଧା ନାହିଁ ହୁଏ ସେଥିଲାଗି କେନ୍ଦ୍ର କୃଷି ମନ୍ତ୍ରଣାଳୟ ସାଙ୍ଗେ ଭିଲ୍ ଆଲୋଚନା କରାଯାଇଛି ବୋଲି ଶ୍ରୀ ସିଂ ଦେଓ କହିଛନ୍। ରାଇଜେ ଥିବାର ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଜି 2 ନମ୍ବର ଖେପ ମେଧା ତାଲିକା ବାହାରିଛି। 1055 ସ୍ନାତକ ମହାବିଦ୍ୟାଳୟ ଥି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମ ଥି 287,519 ସିଟ୍ ରହିଛି। ପହିଲା ଖେପେ 84,384 ସିଟ୍ ଥି ନାଁ ଲେଖା ଶେଷ ହୋଇଛି। ମେଧା ତାଲିକା ବାହାରବାର ଉତ୍ତରୁ ଆଇବା କାଲିଠାନୁ ଗୁରୁବାର ତକ ଛାତ୍ରଛାତ୍ରୀମାନେ ନାଁ ଲେଖିପାରିବେ। ଆଇବା 29 ତାରିଖ 3 ନମ୍ବର ଆଉ ଶେଷ ମେଧା ତାଲିକା ବାହାରବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ଖେଲ, ମାନସିକ ଶକ୍ତି ଆଉ କଳାର ଉପାଦାନ ମିଶିକରି ଥିବାର ପ୍ରାଚୀନ ସାଂସ୍କୃତିକ ଚେସ୍ ଖେଲକେ ଅଧିକ ଲୋକପ୍ରିୟ କରବାର ଲାଗି ଆଜି ଆନ୍ତର୍ଜାତିକ ଚେସ୍ ଦିବସ ପାଳନ କରାଯାଉଛି। ବିଶ୍ୱ ଚେସ୍ ସମୁଦାୟ ତରଫ 1924 ସ୍ଥାପନା କରାଯାଇଥିବାର ଫାଇଟ୍କେ ସୁର୍ତା କରବାର ଉଦ୍ଦେଶ୍ୟ ଏ ଦିବସ ପାଳନ କରାଯାଏସି। 2019 ଜାତିସଂଘ ମହାସଭା ତରଫ ଏ ଦିବସ ପାଳନକେ ସ୍ୱୀକୃତି ମିଳିଥିଲା। ପୃଥିବୀର ପାଖାପାଖି 190 ଦେଶ 7.5 କୋଟି ସ୍ୱୀକୃତିପ୍ରାପ୍ତ ଚେସ୍ ଖେଳାଳି ଅଛନ୍। ଏ ବଛର ଆନ୍ତର୍ଜାତିକ ଚେସ୍ ଦିବସର ବାର୍ତ୍ତା ହେଉଛି ଉତ୍ସବ ପାଳନ କରୁନ୍, ସୃଷ୍ଟି କରୁନ୍ ଆଉ ପରିବର୍ତ୍ତନ ଆନୁନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ଯୁଗ୍ମ ଜନଶୁଣାଣି ଶିବିର ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଠି 145 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶୁଣାଣି ଶିବିରଠି 76 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ସମ୍ମିଳନୀ କକ୍ଷ ନ ହୋଇଥିବା ଶିବିରଠି 18 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟ ହୋଇଥିବା ଶିବିରଠି 70 ଅଭିଯୋଗ ଆସିଥିବା ବେଳେ 35 ଅଭିଯୋଗର ତୁର୍ତ୍ତି ସମାଧାନ କରାଯାଇଥିଲା। ଦେବଗଡ଼ ଜିଲ୍ଲା ତିଲେବଣି ବ୍ଲକ ପାରପୋଷୀ ଗ୍ରାମ ପଞ୍ଚାୟତ ସମିତି କାର୍ଯ୍ୟାଳୟ ହୋଇଥିବା ଶିବିରଠି 63 ଅଭିଯୋଗ ଆସିଥିଲା। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ମୁଖ୍ୟାଳୟ ପରିସର ହୋଇଥିବା ଶିବିରଠି 49 ଅଭିଯୋଗ ଆସିଥିଲା। ସେଥିଭିତରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିନୁ 1 ଆଉ ରେଡ୍କ୍ରସ ପାଣ୍ଠିନୁ 3 ଆବେଦନକେ ମଞ୍ଜୁର କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୁନୁଷ ପହେଲା କରି ଚନ୍ଦ୍ରପୃଷ୍ଠନ ପାହା ଥାପିଥିବାର ସଫଳତାକେ ସୁର୍ତା କରିକରି ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଚନ୍ଦ୍ରଯାନ ଦିବସ। 1969 ଆଜିର ଦିନେ ଚନ୍ଦ୍ରଯାନ ଆପୋଲୋ 11 ଅଭିଯାନ ଜରିଆ ମୁନୁଷ ଚନ୍ଦ୍ରପୃଷ୍ଠନ ପହେଲା ପାହା ଥାପିଥିଲା। ଜାତିସଂଘ ସାଧାରଣ ପରିଷଦ ତରଫ 2021 ଏହି ଦିବସକେ ସ୍ଥାୟୀ ଭାବେ ପାଳନ କରାଯାଉଛି। ଚଳିତ ବଛର ଏହି ଦିବସର ବାର୍ତ୍ତା ହେଉଛି ଗୋଟିଏ ଚନ୍ଦ୍ର, ଗୋଟିଏ ଦୃଷ୍ଟିଭଙ୍ଗୀ ଆଉ ଗୋଟିଏ ଭବିଷ୍ୟତ। ପାଣିପାଗ ଓଡ଼ିଶାର ଉତ୍ତର ଭାଗ ଆଉ ଇତର ପାଖ

ପୋଖରୀ ଇଲାକାନ ଏହି ହପ୍ତା ଫେର ଗୋଟିଏ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ଆଇବା 24 ଘଣ୍ଟା ଭିତରେ ସୁନ୍ଦରଗଡ଼ ସହିତ 8ଟା ଜିଲ୍ଲାନ ଜବର ବର୍ଷା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 613.23 ଫୁଟ ରହିଥିଲା। ଇ ସମୟଥି 4ଟା ଗେଟ୍ ଦେଇକରି ଫି ସେକେଣ୍ଡ ଥି 94,723 ଘନଫୁଟ ପାଣି ଛଡ଼ା ଯାଉଥିବାର ବେଳେ 1,18,798 ଘନଫୁଟ ପାଣି ଜଳଭଣ୍ଡାର ଭିତରକେ ଆସୁଛି। ଶେଷ ମୁଖ୍ୟ ଖବର ଫେର ଗାଏ ମୂଲ ହେଲା ସଂସଦର ମୌସୁମୀ ଅଧିବେଶନ। ଅଧିବେଶନ ସଫଲ ହେବାରକେ ନେଇକରି ଆସ କଲେ ପ୍ରଧାନମନ୍ତ୍ରୀ। ରଥ ଯାତ୍ରାର 5 ନମ୍ବର ଦିନେ ଆଇଜ ହେବା ହେରା ପଞ୍ଚମୀ ନୀତି। ଆଉଟ ସ୍ନାତକ ଶ୍ରେଣୀ ନା ଲେଖା ଲାଗି ବାହାରିଲା 2 ନମ୍ବର ଖେପ ମେଧା ତାଲିକା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ଓ ମୋଲଡୋଭା ସହମତ। ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ ବୋଲି ସରକାରଙ୍କ ସୂଚନା। ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ନହାମ। ଏବଂ ଜାମ୍ମୁ କାଶ୍ମୀରରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଲାଗି 6,00,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା। ସଂସଦର ମୌସୁମୀକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ତେବେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ସମେତ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ବିରୋଧୀଙ୍କ ଏହି ହଟ୍ଟଗୋଳ ଯୋଗୁଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଆଜି ପର୍ଯ୍ୟାୟକ୍ରମେ ଅନେକ ଥର ମୁଲତବୀ ରଖାଯାଇଥିଲା। ଷଷ୍ଠଥର ମୁଲତବୀ ପରେ ଅପରାହ୍ନ 3:00 ଲୋକସଭା ଆରମ୍ଭ ହେବା ମାତ୍ରେ ପୂର୍ବ ଅବସ୍ଥା ଜାରି ରହିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଅନୁରୂପ ଭାବେ ପଞ୍ଚମ ଥର ଲାଗି ମୁଲତବୀ ପରେ ଅପରାହ୍ନ 2:30 ରାଜ୍ୟସଭା କାର୍ଯ୍ୟ

0: ଆରମ୍ଭ ହେବା ପରେ ଉପାଧ୍ୟକ୍ଷ ହରିବଂଶ ନିୟମିତ ଭାବେ ଗୃହକାର୍ଯ୍ୟ ଚଳାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ସେ ସଦନକୁ ଆଜି ପାଇଁ ମୁଲତବୀ ଘୋଷଣା କରିଥିଲେ। ଆଜି ଲୋକସଭା ଅଧିବେଶନ ପୂର୍ବାହ୍ନ 11:00 ବେଳେ ଆରମ୍ଭ ହେବା ପରେ ଦିବଂଗତ 6 ଜଣ ପୂର୍ବତନ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସେହି 6 ଜଣ ହେଲେ ନନ୍ଦେଣ୍ଡଲା ଭାସ୍କର ରାଓ, ଓମୁଓତି ଦେବୀ, ସୁଧାଂଶୁ ସିଲ, ମେଜର ଜେନେରାଲ ଭୁବନ ଚନ୍ଦ୍ର ଖଣ୍ଡୁରୀ, କେପି ଧନପାଲନ ଏବଂ ପ୍ୟାରେଲାଲ ସାଙ୍ଖୱର। ଗୃହରେ ମଧ୍ୟ କତାରର ଅମିର ଶେଖ ହମିଦ ବିନ୍ ଖଲିଫା ଅଲ୍ ଥାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ରାଜ୍ୟସଭାର ଅଧିବେଶନ ନୂତନ ଭାବେ ନିର୍ବାଚିତ ଏବଂ ପୁନଃନିର୍ବାଚିତ ସଦସ୍ୟମାନଙ୍କ ଶପଥ ଗ୍ରହଣ ସହିତ ଆରମ୍ଭ ହୋଇଥିଲା। ବିଜେପିର ଡକ୍ଟର ମୁକେଶ ଭାଇ ରାଠୁଆ, ମହେଶ କେୱାଟ, ଡକ୍ଟର ସତୀଶ ପୁନିଆ, ପ୍ରକାଶ ଚିକ୍ ବରାଇକ, ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ, କଂଗ୍ରେସର ପବନ ଖେରା, ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ଜେମ୍ସ ସାଙ୍ଗମା ଏବଂ ଜୋରମ୍ ପିପୁଲ୍ସ ମୁଭମେଣ୍ଟର କେ ଲଲ୍ଟଲୁ ଆଙ୍କିମା ଶପଥ ଗ୍ରହଣ କରିଥିଲେ। ଏହାପରେ ଗୃହରେ ଦିବଂଗତ ପୂର୍ବତନ ସଦସ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଭାରତ ଓ ମୋଲଡଭାନ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶର ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୋଲଡଭାନ ଗସ୍ତ ଅବସରରେ ଚିସିନାଓଠାରେ ଅନୁଷ୍ଠିତ ପ୍ରତିନିଧିସ୍ତରୀୟ ବୈଠକ ପରେ ତାଙ୍କର ସେଠାକାର ପ୍ରତିପକ୍ଷ ମାୟା ସାଣ୍ଡୁଙ୍କ ସହିତ ଏକ ଯୁଗ୍ମ ବିବୃତ୍ତିରେ ଏହି ମତ ପ୍ରକାଶ ପାଇଛି। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, କୃଷି, ସ୍ୱାସ୍ଥ୍ୟସେବା, ଅକ୍ଷୟଶକ୍ତି, ଡିଜିଟାଲ ସାଧାରଣ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଆଦି କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରାଯିବ।
1: हम कृषि लॉजिस्टिक्स एवं इंफ्रास्ट्रक्चर हेल्थ फार्मास्यूटिकल्स रिन्यूएबल एनर्जी डिजिटल पब्लिक इंफ्रास्ट्रक्चर आर्टिफिशियल इंटेलिजेंस और इनोवेशन सहित आपसी हित के विभिन्न क्षेत्र में सहयोग मजबूत करने पर सहमत हुए। शिक्षा और कैपेसिटी बिल्डिंग हमेशा से हमारे संबंधों के सबसे मजबूत स्तंभ में रही है। हमने उच्च शिक्षा के क्षेत्र में एजुकेशनल एक्सचेंजेस और इंस्टीट्यूशनल पार्टनरशिप्स के विस्तार पर भी चर्चा की।
0: ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ଦୁଇ ଦେଶର ବ୍ୟବସାୟିକ ସମ୍ପ୍ରଦାୟଙ୍କ ମଧ୍ୟରେ ଘନିଷ୍ଠତାକୁ ଅଧିକ ସଶକ୍ତ କରିବା ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଉଭୟ ଉପରେ ରାଷ୍ଟ୍ରପତି ସମ୍ମତି ପ୍ରଦାନ କରିଛନ୍ତି। ଏହି ବିବୃତ୍ତିରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ଗସ୍ତକୁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ଅଭିହିତ କରିବା ସହିତ ଭାରତର ରାଷ୍ଟ୍ରପତିଙ୍କର ଏହା ପ୍ରଥମ ମଲଡୋଭା ଗସ୍ତ ବୋଲି କହିଛନ୍ତି। 3 ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଦୁଇ ଦେଶ ମଧ୍ୟରେ ରହିଆସିଥିବା ସମ୍ପର୍କ, ଆପୋଷ ବିଶ୍ୱାସ ଓ ବନ୍ଧୁତ୍ୱ ଶ୍ରୀମତୀ ମୁର୍ମୁଙ୍କର ଏହି ଗସ୍ତ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି।
1: ମାଲଡୋଭା କି ପହଲି ରାଜ କେ ଯାତ୍ରା ହେ ଏ ହମାରେ ଦ୍ୱିପକ୍ଷୀୟ ସମ୍ବନ୍ଧ ପାଇଁ ଏକ ଐତିହାସିକ ଉପଲବ୍ଧି ହେ ଔର ହମାରେ ଦୋନୋ ଦେଶଙ୍କ ବିଚ୍ ବଢ଼ତି ମିତ୍ରତା ଔର ଆପସୀ ବିଶ୍ୱାସକୁ ଦର୍ଶାତି ହେ। ଭାରତ ଔର ମାଲଡୋଭା 3 ଦଶକ ସେ मधुर और मैत्रीपूर्ण संबंध साझा करते आ रहे हैं। भौगोलिक रूप से दूर होने के बावजूद शांति, विकास और अंतर्राष्ट्रीय सहयोग के प्रति हमारे साझा प्रतिबद्धता के अनुरूप हमारी साझेदारी निरंतर बढ़ती रही है।
0: ଏତଦ୍ବ୍ୟତୀତ ଦୁଇ ନେତା ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗ ଉପରେ ମତ ବିନିମୟ କରିବା ସହିତ ଆନ୍ତର୍ଜାତିକ ନିୟମକୁ ସମ୍ମାନ ପ୍ରଦର୍ଶନ କରିବା ଏବଂ ଯେକୌଣସି ବିବାଦର କୂଟନୀତି ଓ କଥାବାର୍ତ୍ତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସମାଧାନ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ଚିସିନାଓଠାରେ ଅନୁଷ୍ଠିତ ଭାରତ ମୋଲଡୋଭା ବ୍ୟବସାୟିକ ଫୋରମକୁ ସମ୍ବୋଧିତ କରି ଦୁଇ ଦେଶ ମଧ୍ୟରେ ଏକ ସଶକ୍ତ ଅର୍ଥନୈତିକ ଭାଗିଦାରୀ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ଦୃଷ୍ଟିକୋଣକୁ ସାକାର କରିବା ଲାଗି ଭାରତ ବିଶ୍ୱାସଯୋଗ୍ୟ ତଥା ସମୃଦ୍ଧ ଭିତ୍ତିକ ଭାଗିଦାରୀ ଆବଶ୍ୟକ କରେ। ଏହି ପରିପ୍ରେକ୍ଷୀରେ ମୋଲଡୋଭାର ରଣନୈତିକ ଭୌଗୋଳିକ ସ୍ଥିତି, ଦକ୍ଷ ମାନବ ସମ୍ବଳ ଏବଂ ୟୁରୋପୀୟ ବଜାର ସହିତ ବୃଦ୍ଧି ପାଉଥିବା ଭାଗିଦାରୀ ଲାଗି ଭାରତର ବ୍ୟବସାୟିକ ନେତୃବୃନ୍ଦଙ୍କ ପାଇଁ ଏହା ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ପାଲଟିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବିଶେଷକରି ଭାରତୀୟ କମ୍ପାନୀଗୁଡ଼ିକ ମୋଲଡୋଭାର ଅକ୍ଷୟ ଶକ୍ତି ପ୍ରକଳ୍ପ, ସୌରଶକ୍ତି, ସ୍ମାର୍ଟ ଗ୍ରିଡ୍, ସବୁଜ ହାଇଡ୍ରୋଜେନ୍ ଓ ବ୍ୟାଟେରୀ ସଂରକ୍ଷଣ ଆଦି ପ୍ରକଳ୍ପରେ ଆଗ୍ରହୀ ଥିବା ରାଷ୍ଟ୍ରପତି କହିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ଚିସିନାଓଠାରେ ମୋଲଡୋଭାର ଶହୀଦ ବୀରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଦୁଇ ଦେଶ ମଧ୍ୟରେ ସାର୍ବଭୌମତ୍ୱ ଏବଂ ବନ୍ଧୁତ୍ୱର ଭାଗିଦାରୀ ମୂଲ୍ୟବୋଧ ଏହାଦ୍ୱାରା ପ୍ରତିଫଳିତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସରକାର ପେଟ୍ରୋଲରେ 20%ରୁ ଅଧିକ ଇଥାନଲ ମିଶ୍ରଣ କରିବା ସମ୍ପର୍କିତ କୌଣସି

0: ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇନାହାନ୍ତି। ଆଜି ରାଜ୍ୟସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏ କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନକୌଶଳଗତ ପରୀକ୍ଷା ନିରୀକ୍ଷା ତଥା ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା ଏବଂ ପରାମର୍ଶ ପରେ ଏ ଦିଗରେ ଭବିଷ୍ୟତରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ। ଏକ ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ବିଶ୍ୱସ୍ତରରେ ଇଥାନଲ୍ ଗମନାଗମନ ଲାଗି ଇନ୍ଧନ ରୂପେ ବ୍ୟବହୃତ ହୋଇଆସୁଛି। 2001 ଭାରତର ଇଥାନଲ୍ ମିଶ୍ରିତ ପେଟ୍ରୋଲ କାର୍ଯ୍ୟକ୍ରମର ପାଇଲଟ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ତେବେ ଜନସାଧାରଣଙ୍କୁ ବୈଜ୍ଞାନିକ ଭାବେ ପ୍ରମାଣିତ ଉନ୍ନତମାନର ଇନ୍ଧନ ଯୋଗାଇ ଦେବା ହେଉଛି ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ ବୋଲି ଶ୍ରୀ ଗୋପୀ ସ୍ପଷ୍ଟ କରିଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଆଜି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି ଏହି ଦାନ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ୍ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଆଣ୍ଡି ବର୍ଣ୍ଣହାମ୍ ଆଜି ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲେବର ପାର୍ଟିର ଏହି 56 ବୟସ୍କ ନବନିର୍ବାଚିତ ନେତାଙ୍କୁ କିଙ୍ଗ୍ ଚାର୍ଲସ୍ ତୃତୀୟ ନୂତନ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ଙ୍କ ଇସ୍ତଫା ପରେ କିଙ୍ଗ୍ ଚାର୍ଲସ୍ ତୃତୀୟ ଏହି ପଦକ୍ଷେପ ନେଇଥିଲେ। ପୂର୍ବରୁ ଷ୍ଟାର୍ମର୍ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇ ଆଣ୍ଡି ବର୍ଣ୍ଣହାମ୍ଙ୍କୁ ବ୍ୟାଟନ୍ ହସ୍ତାନ୍ତର କରୁଛନ୍ତି ବୋଲି ସୂଚନା ଦେବା ସହିତ ଆଗାମୀ ଦିନରେ ସରକାରଙ୍କ ପ୍ରତି ତାଙ୍କ ପୂର୍ଣ୍ଣ ସମର୍ଥନ ରହିବ ବୋଲି କହିଥିଲେ। ଜାମ୍ମୁ କାଶ୍ମୀରର ରାଜୌରୀ ଓ ପୁଞ୍ ଜିଲ୍ଲାରେ ବର୍ଷାଜନିତ ଅଘଟଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାରବର୍ଗଙ୍କ ଲାଗି ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ 4 ଲକ୍ଷ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଅତିରିକ୍ତ 2 ଲକ୍ଷ ଟଙ୍କା ହିସାବରେ ଏହି ସହାୟତା ରାଶି ପ୍ରଦାନ କରାଯିବ। ଏ ସମ୍ପର୍କରେ ସୂଚନା ଦେଇ ଆମର ଜାମ୍ମୁ ସମ୍ବାଦଦାତା ଜଣାଇଛନ୍ତି ଯେ ରାଜ୍ୟରେ ସମ୍ପ୍ରତି ଭୂସ୍ଖଳନ, ବନ୍ୟା ଏବଂ ଅନ୍ୟାନ୍ୟ ବର୍ଷାଜନିତ ଅଘଟଣରେ ଜୀବନହାନି ହୋଇଥିବାରୁ ଶ୍ରୀ ଅବଦୁଲ୍ଲା ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଘୋଷଣା କରିଛନ୍ତି। ତେବେ କୌଣସି ଆର୍ଥିକ ସହାୟତା ମୃତକଙ୍କ ପରିବାରବର୍ଗଙ୍କ ହୋଇଥିବା କ୍ଷତିକୁ ପୂରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ଏହି କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲାରେ ହୋଇଥିବା ଭୂସ୍କଳନ ତଥା ପ୍ରବଳ ବର୍ଷା ଓ ବନ୍ୟାଜନିତ ଘଟଣାର ସମୀକ୍ଷା କରିଛନ୍ତି। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ବାଣିଜ୍ୟ ପୁଞ୍ଜିନିବେଶକୁ ନିରନ୍ତର ପ୍ରୋତ୍ସାହିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ଭାରତ ମଲଡୋଭା ସହମତ ଏବଂ ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଆଣ୍ଡି ବର୍ଣ୍ଣହାମ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ବାଲେଶ୍ୱର ଜିଲ୍ଲାର ପୁରପଲ୍ଲୀରେ ଅତ୍ୟନ୍ତ ଭକ୍ତି ଓ ଧାର୍ମିକ ଭାବନା ସହ ପାରମ୍ପରିକ ରୀତିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଳିତ ହୋଇଯାଇଛି। ସାମାନ୍ୟ ପ୍ରତିକୂଳ ପାଗ ସତ୍ତ୍ୱେ ରଥ ଟାଣିବା ଓ ରଥଯାତ୍ରା ଦେଖିବା ପାଇଁ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ପ୍ରମୁଖ ଜଗନ୍ନାଥ ମନ୍ଦିର, ବାଲିଆପାଳ, ନୀଳଗିରି, ରେମୁଣା ଇମାମି ମନ୍ଦିର ସମେତ ଜିଲ୍ଲାର ଗ୍ରାମାଞ୍ଚଳଠାରୁ ସହରାଞ୍ଚଳର ଅନେକ ସ୍ଥାନରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାରେ ସ୍ଥାନୀୟ ଲୋକଙ୍କ ବେଶ୍ ସମାଗମ ହେବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରଥଯାତ୍ରା ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ଗୀତ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନୀଳଗିରି ବ୍ଲକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମିଶନ ବାତ୍ସଲ୍ୟର ତତ୍ତ୍ୱାବଧାନରେ ଏକ ଅନାଥ ସର୍ଭେ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀମାନେ

ଉପସ୍ଥିତ ଥିଲେ। ସର୍ଭେ ମାଧ୍ୟମରେ ଚିହ୍ନଟ ହୋଇଥିବା ବହୁସଂଖ୍ୟକ ଅନାଥ ଏବଂ ଦୁର୍ବଳ ପିଲାଙ୍କୁ ମିଶନ ବାତ୍ସଲ୍ୟ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ଅଧୀନରେ ବିଭିନ୍ନ କଲ୍ୟାଣ ଏବଂ ପୁନର୍ବାସ ସେବା ସହିତ ମୂଲ୍ୟାଙ୍କନ ଓ ସଂଯୋଗ ପାଇଁ ଶିଶୁ ସୁରକ୍ଷା ୟୁନିଟ୍ ସମ୍ମୁଖରେ ହାଜର କରାଯାଇଥିଲା। ଶିବିରରେ ପିଲାମାନଙ୍କର ବିବରଣୀ ଯାଞ୍ଚ, ସେମାନଙ୍କର ଆବଶ୍ୟକତାର ମୂଲ୍ୟାଙ୍କନ ଏବଂ ସେମାନଙ୍କ ଶିକ୍ଷା, ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ତଥା ସାମାଜିକ ସୁରକ୍ଷା ପାଇଁ ଆବଶ୍ୟକୀୟ ସହାୟତା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଜାତୀୟ ପଲ୍ସ ପୋଲିଓ ଟିକାକରଣ ଦିବସ ଅବସରରେ ଜିଲ୍ଲା ଟିକାକରଣ କେନ୍ଦ୍ରରେ ଟିକାଦାନ ଶୁଭ ଉଦ୍ଘାଟନ ସମାରୋହ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷର ବିଷୟବସ୍ତୁ ଥିଲା ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର। କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତ୍ରୀ ଓ ପ୍ରସୂତି ବିଭାଗ ଅଧିକାରୀ ଡାକ୍ତର ଗିରିଜାଶଙ୍କର ଦାସ ପୋଲିଓ ଦୁଇ ବୁନ୍ଦା ଖୁଆଇ ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ଜନ୍ମରୁ ପାଞ୍ଚ ବର୍ଷ ପିଲାଙ୍କୁ 1063 ଟିକାକରଣ କେନ୍ଦ୍ର, 46 ଟ୍ରାନ୍ଜିଟ୍ ଦଳ ଏବଂ 23 ଭ୍ରାମ୍ୟମାଣ ଦଳ ଜରିଆରେ ପୋଲିଓ ବୁନ୍ଦା ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିନିମନ୍ତେ 4390 ଜଣ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱେଚ୍ଛାସେବୀ ଓ 229 ଜଣ ସ୍ୱାସ୍ଥ୍ୟ ପରିଦର୍ଶକ ନିୟୋଜିତ ହୋଇଥିଲେ। ବାଲେଶ୍ୱରଠାରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରର ବିକାଶ, ନୂତନ ଉଦ୍ୟୋଗ ସୃଷ୍ଟି ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଉଦ୍ୟୋଗିତା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ର ବାଲେଶ୍ୱର ଆନୁକୂଲ୍ୟରେ ପାଞ୍ଚଦିନିଆ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସ୍ଥାନୀୟ ନୋସି ବିଜନେସ୍ ପାର୍କଠାରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିଷ୍ଠାତା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଛାତ୍ରଛାତ୍ରୀ ଓ ଉଦ୍ୟୋଗ ସ୍ଥାପନରେ ଆଗ୍ରହୀ ଯୁବକ ଯୁବତୀମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ। ଉଦ୍ଯାପନୀ ସମାରୋହରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସନ୍ତୋଷ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ଓ ଉଦ୍ୟୋଗ ପରସ୍ପର ପରିପୂରକ ବୋଲି କହିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ ଚାକିରି ଅପେକ୍ଷା ଉଦ୍ୟୋଗୀ ହେବା ପାଇଁ ମାନସିକତା ଗଢ଼ି ତୋଳିବା ସହ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ପ୍ରୋତ୍ସାହନ ଯୋଜନାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେ। ବାଲେଶ୍ୱରରେ ବିକଶିତ ଭାରତ, ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନର ଜିଲ୍ଲାସ୍ତରୀୟ ଜନସମ୍ମିଳନୀ ତଥା ଶୁଭାରମ୍ଭ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ସମିତି ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଭିଭିଜି ରାମଜୀ ଯୋଜନାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପତ୍ତି ନିର୍ମାଣ, ପ୍ରାକୃତିକ ସମ୍ପଦର ସଂରକ୍ଷଣ, ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ଜୀବିକାର ବିକାଶ କ୍ଷେତ୍ରରେ ଏହି ଯୋଜନାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ଗୁଡୁ ଗ୍ରାମ ପଞ୍ଚାୟତର ଶେଖ୍ ପାଟନାଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ 2026 ମହାସମାରୋହରେ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା ଓ ଜିଲ୍ଲାର ସବୁଜିମା ବୃଦ୍ଧି ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି ଏବଂ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ସମାରୋହରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଆଗାମୀ ପିଢ଼ିକୁ ପ୍ରଦୂଷଣମୁକ୍ତ ପରିବେଶ ଦେବା ପାଇଁ ବୃକ୍ଷରୋପଣ ହିଁ ଏକମାତ୍ର ବିକଳ୍ପ ବୋଲି ମତ ପ୍ରକାଶ ପାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

0: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆର୍ଏଫ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

0: ଜୁହାର ହୋ ଦାଦା।
1: ଜୁହାର ଜୁହାର ଆସ ଭାଇ, ଆଇ ତ ପୁରା ହସ ହସ ହେଇକିରି ଆଉଛ।
0: ଏ ଦାଦା ଶୁଣ ତ,
1: ହଁ ହଁ ହଁ,
0: ଯେନ୍ ଉପରେ ପାନ୍ ପୁନା ଟିକେ ନି ପାଇ
1: ବର୍ଷା ବୋଲ
0: ବୋଇଲେ କ୍ଷେତ ଖୋଲା କେ ଦେଖବ ବୋଇଲେ ଦେଖୁଲ ଖୁଲ ମନ ମନ ଲାଗୁଛେ।
1: ହଁ ଦେଖ, ଶ୍ରାଣ ଶ୍ରାବଣ ବରସି ଆର୍ ଚାଷୀ ହରସି
0: ନେଇ,
1: ଇଟା ଯେନ୍ ଗୁଟେ କଥା କୁହାଯାଇସି ଯେ ବର୍ଷା ଯଦି ଭଲ ହେଲା ବୋଇଲେ ଚାଷୀ ନିହାତି ହିସାବରେ ହସବା, ଆର୍ ଚାଷୀର ହସିର୍ ସାଙ୍ଗେ

0: ଚାଷୀର ଦୁଃଖ ସୁଖ ସବୁ ମିଶିକିରି ଅଛେ ଭାଇ।
1: ଆର
0: ସମୟ ଜାନି କବାରଟା ହଉଛେ ମୁଖ୍ୟ ଜିନିଷ।
1: ହଁ ଭଲ ହିସାବରେ ମିଲବା ଦିଗର ସା ବୋଲି
0: ସମୟ ଗଲେ ଚୁକି ଆର ବସିଥା ଧୋକିନି
1: ଯେ ସେଥିର୍ ଲାଗି ଦାଦା ମନ ଟିକେ ଖୁଲଖୁଲ ମୁନମୁନ ଲାଗୁଛେ।
0: ହଁ
1: ତ ମୁଇଁ ତମକୁ ଆସୁନ ସାର ପଚରାମି କଥାଟେ ବୋଲୁଛେ।
0: ହଁ ହଁ କାଣା ଭାଇ
1: ଇ ଯେନ୍

0: ବୋଲେ କେନ୍ତା ହିସାବରେ ଧାନର ଯତ୍ନ ନେବେ ଏ ବାବଦ ଟିକେ କଥାବାର୍ତ୍ତା ହେବା ଲାଗି ମୁଁ ତମକୁ ଟିକେ
1: ଦେଖ ଭାଇ, ଅନେକ ଜାଗାରେ ଏଥର ବାହାଲ ମାନକେ ହଲିଆ ଗୀତ ଶୁଭବା, ହଲିଆ ଗୀତ ନେଇ ଶୁଭିଲେ ବି ଟ୍ରାକ୍ଟର ଘର ଘର ଘର ଘର ହେଲେ ନେଇ ଶୁଭବା, ଏବେ ତ ଭାଇ ଦୁନିଆର ସାଙ୍ଗେ ତାଲ ଦେଇକିରି ଯିବାକେ ପଡୁଛେ, କେତେ ଜାଗାରେ ରୁଆ ବିହିଡ଼ା ବି ଆରମ୍ଭ ହେଇଗଲା ନ, କାଣା କାଣା ଧ୍ୟାନ ଦେବାର କଥା, କେତେ କେତେ କଥା ଏଇଟା ଯେ ମୁଇଁ କହିଲେ ତ ମନେ ନେଇ ହୁଏ। ଆମର ଯେନ୍ ନେଇ ଗାଁ ହୋ ସୋନପୁରେ ଯେନ୍ ଥିଲେ,
0: ଓହୋ ଆମର ଯେନ୍ ବାରିକ ଆଜ୍ଞା ଗଦାଧର ବାରିକ,
1: ଗଦାଧର ବାରିକ ଆଜ୍ଞା ନେଇ ଗାଁ ଆଜ୍ଞା କୃଷି ବିଭାଗ ଠାନେ ଯେନ୍ତା
0: ହଏ ହଏ ହଏ ଆଜ୍ଞା ଇହାଦେ ଅବସର ନେଇ କରି ଅଛନ,
1: ଅବସର ନେଇ କରି
0: ଅଛନ, ସବୁ ବେଲେ ଚାଷୀ ମାନଙ୍କର ସଙ୍ଗେ ଜୁଡି କରି ବି ଅଛନ।
1: ହଁ ହଁ ହଁ
0: ବୋଲେ ଗୋଟେ କାମ କରୁ ଆଜ୍ଞା, ଗୋଟେ ଫୋନ ଚାହଲୁ,
1: ହଁ ତାହାକୁ ଲଗନ ଦୁଇ କଥା ପଚରାମା, ଇହାଦେ ଚାଷୀ ଭାଇ କାଣା କରବେ। ଜୁହାର ଆଜ୍ଞା, ଆଜ୍ଞା ଏବେ ଦେଖୁନ୍ ଚାଷୀ ଭାଇମାନେ ପୁରା ଯେନ୍ ଜାଗାରେ ପଲ୍ହା ପକେଇଥିଲେ ପଲ୍ହା ବି ରେଡ଼ି ହେଇ ଆସ୍ଲାନ, ଆଗ୍କେ ଜଗାବାର ଅଛେ କି କେନ୍ ଜାଗାରେ ବିହିଡ଼ିବାର ଅଛେ ବୋଲେ ଇ ସମୟ ଆଗେ କେନ୍ କେନ୍ ଉପରେ ଚାଷୀ ଭାଇମାନେ ବେଶୀ ଟିକେ ଦୃଷ୍ଟି ଦେବାର କଥା ଆଜ୍ଞା?
2: ସେଟା ତ ଟିକେ ନିହାତି ବଡ ଜିନିଷ ହଉଛେ ଯେ ବିହିଡ଼ିବା ଲାଗି,
1: ଆଜ୍ଞା
2: ବିହିଡ଼ିବା ଲାଗି ପାଣି ଟିକେ ଯେନ୍ ହେଇଛେ ସେଇଟା ପ୍ରାୟ ମାଲ ଜମି ଯାକ ହେସି,
1: ଆଜ୍ଞା
2: ମାଲ ଜମି ଯାକରେ ସେମାନେ ଟିକେ ପାଣି ଟିକେ ଶୁଖି ଯାଇଛି ବାଲିଆ ମାଟି ଥିସି,
1: ଆଜ୍ଞା
2: ବୋଲେ ସେନେ ପାଣି ଟିକେ ବାନ୍ଧିକି ରଖବା କଥା। ଆର୍ ଟିକେ ଖତ ସାର ଟିକେ ଏବେ ଡିପି ହଉ କିମ୍ବା ଗ୍ରୋମର ହଉ
1: ତା ସାଙ୍ଗେ
2: ପଟାସ ମିଶେଇକିରି 20 kg ଏକର ପିଛା
1: ଆଜ୍ଞା
2: ସବୁ ଯାକ ସେମାନେ ପକେଇକିରି ସେନେ ବିହିଡ଼ିବା ଦରକାର। ଆର୍ ବିହିଡ଼ିଲା ବୋଲିକେ ବି ଗୋଟେ ବଡ ଜିନିଷ ସେଥିରେ ଟିକେ ଖେଲୁଆ ବି ତାର ପରେ କରସନ୍,
1: ଆଜ୍ଞା
2: ସେ ଖେଲୁଆ ବୋଇଲେ ଯେନ୍ତା ଲଟା ଲୁଟି ଯାକ ବାଛି ବୁଛା ଦେଇକିରି ଯେନ୍ ଟିକେ ଜହ ବହଲିଆ ଅଛେ ସେ ବହଲିଆ ଜାଗାରୁ ନେଇକିରି ଯଦି ପତଳା ଜାଗା ଯେନ୍ ଟିକେ କମ ଯିବା ସେନେ ପକେଇଦେଲେ ସେଟା ଫେର ଘି ଯାଇଛି ଆର୍ ସେଟାକେ ସମାନତା ସେ ପ୍ଲଟ ର ସବୁଆଡେ ସମାନ ପରିମାଣରେ ଗଛ ସଂଖ୍ୟା
0: ରହିଛି। ଆଜ୍ଞା ଏହାର ଜୈବିକ ସାର ଦେବାର ଲାଗି କହୁଛନ୍? ଆଜ୍ଞା
2: ନିହାତି ନିହାତି, ବର୍ତ୍ତମାନ ତ ଆମେ ସବୁବେଳେ ପାଟି ଯେନ ଅବସ୍ଥା କେ ପହଞ୍ଚି ଆଇଲାନ, ଆମେ ବର୍ତ୍ତମାନ ଏସିଡ଼ିଟି ବହୁତ ପରିମାଣରେ ବଢିଗଲାନ, ଆମେ ସେଥିଲାଗି ଜିଙ୍କ ଫିଙ୍କ ଏସବୁ ଜିନିଷ ବି ଆମର ଯେତିକି ସ୍କିନ୍ ଏଲିମେଣ୍ଟସ ଅଛେ ଆମର ସବୁ ଜିନିଷ ସେ ଜିଙ୍କ ହଉ ସଲଫେଟ ହଉ ସଲଫର ହଉ ସବୁ ଜିନିଷ ମାନ ଜମିରେ କମି ଆସିଲାନ, ତେଣୁକରି ଆମକୁ ସେଟା ବି ମେଣ୍ଟେନ ନାଇଁ କଲେ ଯେତେବେଳେ ଅମଳ ହେଇକି ରହିଯାଉଛେ ଏସିଡ଼ିଟି ହେଇକି ରହିଯାଉଛେ ପାଣି ମାଟି ସେତେବେଳେ ପାଣି ଯାହାର ଭିତରେ ଭେଦି ନାଇଁ ପାରେ ସେ ସଏଲ ର ଯେନ୍ କ୍ୱାଲିଟି ଥିସି ସେ ସଏଲ କ୍ୱାଲିଟି ନଷ୍ଟ ହେଇଗଲେ ସେ ତାର ଭିତରେ ଯେନ୍ ଜଳ କଣା ଥିସି ସେ କଣା ଭିତରେ ପାଣିଟା ଯିବା କଥା, ଏୟାର ଏବଂ ୱାଟର ଆଉ ଖାଦ୍ୟ ମାନେ ଆପଣଙ୍କର ଖତ ନାଇଁ ପକାବାର ଖାଲି ଆପଣ ୟୁରିଆ କି କେବଳ କେମିକାଲ ଫର୍ଟିଲାଇଜର ପକାଲେ ବୋଲେ ଲୋକ ସେଥିରେ ବୁଝି ନାଇଁ ପାରବା ସେଟା ହାର୍ଡ ହେଇଯିବା ଆସ୍ତେ ଆସ୍ତେ, ସେ ସଏଲ ହାର୍ଡ ହେଇଗଲେ ଆର୍ ତାର ଭିତରେ ଜଳ କଣା ନାଇ ହୁଏ ଆର୍ ପାଣି ଭିତରେ ନାଇଁ ଯାଏ ଖାଦ୍ୟ ନାଇଁ ଯାଏ
1: କି
2: ସୂର୍ଯ୍ୟ କିରଣ ବି ନାଇଁ ଯାଏ ବୋଇଲେ ସେଟା ଅମଳ ହେଇଗଲେ ଆର୍ ଚାଷ କରବା ଲାଗି ତ ଆଜ୍ଞା ସୁବିଧା ନାଇଁ।
1: ଆଜ୍ଞା ଗୋଟେ କଥା ଖାଲି ଚାଷୀ ଭାଇମାନେ ଟିକେ ଜହ ଜାଣବାର ଯେନ୍ଟା ଦରକାର ଯେ ଆଜ୍ଞା ପହଲାରୁ ଧରୁନ ଜଣେ ଚାଷୀ ଭାଇ ଧାନ ବୁଣି ଦେଲା ତାପରେ ଆଜ୍ଞା ସେ ବୁଣିଲା ସମୟ ଆଗେ ଖଡ଼ି ଯେତେବେଳେ ବୁଣୁଛେ ସେ ଟାଇମ୍ରେ ସେ କିଛି ସାର ନେଇ ଦେଇନ, ଯେତେବେଳେ ବିହିଡ଼ା ଆଜ୍ଞା 21 ଦିନ କି 25 ଦିନ ପରେ ସେ ବିହିଡ଼ିବା ବୋଲେ ମୂଲ ସାର କେ ସେ ସମୟ ଆଗେ ଦେବା କେ
2: ଡାଇ ଆମୋନିୟମ ଫସଫେଟ ହଉ
1: ହଁ
2: ଗ୍ରୋମର 28-28 ହଉ
1: ହଁ
2: ମିକ୍ସ ଫର୍ଟିଲାଇଜର ଯେନ୍ଟା ହେଲେ କେମିକାଲ ଟାଇପ ର ଦେବା ଉଚିତ, କେମିକାଲ ଫର୍ଟିଲାଇଜର ବ୍ୟବହାର କରିବା କଥା
1: ଆଜ୍ଞା ଆଜ୍ଞା ଆଜ୍ଞା,
2: ଏବଂ ତାର ସାଙ୍ଗରେ ଇମ୍ପୋର୍ଟାଣ୍ଟ ହଉଛି ଏଥିରେ ଆକ୍ଚୁଆଲ କାଣ ହେସି
1: ଆଜ୍ଞା
2: ଆମର ଛୋଟ ଧାନରେ ଆମର 8 ଲାଗସି,
1: ହଁ 90 ଡେଜ୍ର
2: ଡ୍ୟୁରେସନ ର ରହିଛି
1: ଆଜ୍ଞା ଆଜ୍ଞା,
2: ସେଥିରେ 16 ଆମେ ଏବେ କାଁ କରିବା କଥା 50% ଯେମାନେ ଯେଉଁମାନେ ବିହିଡ଼ା ବୁହୁଡ଼ି କରୁଛନ୍ ସେଥିରୁ 8 ଦେଇଦେବା କଥା, 8 ବୋଇଲେ ଆପଣ ଯେତେବେଳେ ଧରୁନ 28-28 ଆପଣ କ୍ୱିଣ୍ଟାଲଟେ ଘିନିଲେ ଯାଇକି ସେଥିରେ 28% ପାଇବେ,
1: 50 kg
2: ଘିନିଲେ ବୋଇଲେ ସେଥିରେ 14 ପାଇବେ ବୋଇଲେ 25 kg ଯଦି ଡିଏପି ପକେଇଦେବା ଆର 25 kg ପଟାସ ପକେଇଦେବା ବୋଲେ ସେ ଯେନ୍ ତାର ଏପଟେ ବର୍ତ୍ତମାନ ବିହିଡ଼ବା ସେଥିରେ ଏଇଟା ପକେଇଦେଲେ ସେ ବିହିଡ଼ବାଟା କାମଟା ତାର ବେଷ୍ଟ କାମ, ତାର ସାଙ୍ଗରେ ସେ କାଁ କରିବା ଟିକେ ଖତ ଦେଇଦେବା, ଖତଟା ଦେଲେ କାଣ ହବ ସେ ଖତ ସାଙ୍ଗରେ କେମିକାଲ ଫର୍ଟିଲାଇଜର ମିଶ୍ରଣ ନେଇକିରି ସେ ମାଟିଟାକେ ଟିକେ ହାଲକା କରବା ଲାଗି ଚେଷ୍ଟା କରସି।
1: ଆର ଗୋଟେ ଆଜ୍ଞା ଏଇନେ ଚାଷୀର ଗୋଟେ ବଡ ସନ୍ଦେହ ଇ ଜାଗାରେ ରହିସି ଯେ ଆଜ୍ଞା ଆଜ୍ଞା ଧାନ ଯେତେବେଳେ 21 ବିହିଡ଼ିଲା ଆର ରୁଆ ଯେତେବେଳେ ରୁଆ ଠାନୁ 21 ହଉଛି ଆଜ୍ଞା ରୁଆ

0: ठानू 21 दिन के बोला हला इडा पिल सार रो समिया
1: बोले एक्चुअल का है कि
0: हां
1: ये 21 दिन काहे लगे रखा है कि नहीं जा
0: आगे
1: ई 21 दिन जाके सने खाद्य सार किछ नहीं दिया हुए
0: आगे
1: बोले से धानो ता जम तार इतरे जम चावल के होत हां
0: हां
1: ये चावल ताके से गोछो आस्ते आस्ते खाई खाई कि सदा 21 दिन जाके बढ़तवा
0: आगे आगे आगे
1: ଏଇଟା 21 ଡେଜ୍ ପରେ ଯେନ୍ ସେ ବିହିଡ଼ା କରୁ କି ରୁଆ କରୁ
0: ଆଜ୍ଞା
1: ବୋଲେ ଏଇ 21 ଡେଜ୍ ଯାକେ ସେ ଯେନ୍ ତାର ଭିତରେ ଯେନ୍ତା ଖାଦ୍ୟ ଅଛେ ସେଟାକେ ଖାଇବା
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଆର୍ ସେଟା ଖାଇକି ସେ ବଞ୍ଚିଛି ତେଣୁ କରି ବୋଲିକି ଆମେ ଏଇ 3 ସପ୍ତାହ ହବା 21 ଦିନ କେ ଆମେ ଟାର୍ଗେଟ ରଖସୁ ଆର୍ 21 ଦିନ ପରେ ସେମାନେ ବିହିଡ଼ା କରୁନ୍ କି ରୁଆ କରୁନ୍ ଆପଣଙ୍କର ମୂଳ ସାର ଆକାରରେ 50% ଆପଣଙ୍କର ଅର୍ଗାନିକ ହିଁ ଏକମାତ୍ର ଉପାୟ ଜୈବିକ ସାର ଜୈବିକ ସାରରେ ଆମର ଧରୁନ ଯାହା ବି ପ୍ରଡକ୍ସନ କରୁଛନ୍ତି ଲୋକ ଏଇ ପନିପରିବା ଠାରୁ ଆରମ୍ଭ କରିକିରି ତାର ଚୁପା ଚୁପି ଯାକ ଏଯାକ ସବୁ ଯଦି ଜମିରେ ପକେଇ ଦେଇଛେ ନଡା ନୁଡି ଯାକ ପକେଇ ଦେଇଛେ ବୋଲେ ସେଟା ଅଟୋମେଟିକ କିଛି ନା କିଛି ସେଥିରେ ଜୈବିକ ସାର ଉତ୍ପାଦନ ହେଇଯାଇପାରେ
2: ଯାହା ବି ହଁ ସୋମିଆ ଦେଇକରି ଆମର ଚାଷୀ ଭାଇ ମାନଙ୍କୁ ଏହା ଦେଇ ସୋମିଆ ଥି କେନ୍ତା ହିସାବରେ ଚାଷ କେ ଆଗେଇ ନେବେ ଇ ବାବଦ କେ ନେଇକରି ଅନେକ କଥା କହିଲେ ସେଥିଲାଗି ଧନ୍ୟବାଦ ଆଜ୍ଞା
0: ବାକି ଚାଷୀ ମାନେ କେନ୍ତା ଅଛନ୍ ହୋ ସେଟା ବି ତ ଜାଣବା ଟିକେ ଦରକାର
2: ସେ ବୁଢା ବାହାଲ ଆଜ୍ଞା ଗୋଟେ କଥା ଏଇଟା
0: ନମ୍ବର ରଖିଛ
2: ଟିକେ ଆଜ୍ଞାକୁ ଚାହୁଁ
0: ହଁ ଲଗଉ ତା
2: ଆଜ୍ଞା ଜୁହାର
0: ଜୁହାର ଆଜ୍ଞା
3: ଜୁହାର ଜୁହାର ଆଜ୍ଞା ଜୁହାର ଜୁହାର
0: କେନ୍ତା ଅଛନ୍ ଆଜ୍ଞା
3: ଭଲ ଅଛ ଆଜ୍ଞା
0: ଇଟା ଆମର ଆକାଶବାଣୀର କ୍ଷେତ ଖୋଲା ନୁ ସିଧା ଆମେ ଆପଣଙ୍କୁ ଫୋନ ଲଗେଇଛୁ
3: ଆଜ୍ଞା ଆଜ୍ଞା
0: ଆପଣଙ୍କର ପରିଚୟ ଟିକେ କୁହନ୍ତୁ
3: ଆଜ୍ଞା ମୋର ନାଁ ହଉଛେ ନବୀନ ମହାକୁର ଗାଁ ହଉଛେ ବୁଢା ବାହାଲ ଆମର ପଞ୍ଚାୟତ ହଉଛେ ବନପଡା ଦେବଗାଁ ବଲାଙ୍ଗୀର
0: କେନ୍ କେନ୍ ବାଟୁ ଦେଇକିରି ଆପଣଙ୍କର ଗାଁ କେ ଯିବାର ହେସି ଆଜ୍ଞା
3: ବଲାଙ୍ଗୀର ରୁ ବାହାରିଲେ ସିଧା ବିଜା ଖମନ ତିନ ଖମନ ଛିକା ଛିଡା କୁଡା ସିଙ୍ଗା ଭୂତେର ବାହାଲ ବନପଡା ବୁଢା ବାହାଲ
0: ବୁଢା ବାହାଲ ବୋଇଲେ ଆଜ୍ଞା ସବୁବେଳେ ପାନ ପୁନିତି ବୁଡ଼ିକିରି ରହିସି କେଁ
3: ନାଇ ଆଜ୍ଞା ହେନ୍ତା ତ ମୁଲୁ ସେ ବୁଢା ମାନେ ପରମ୍ପରା ସେ ବୁଢା ବାହାଲ ନା ଦେଇଛନ୍ ଆର୍ ସେଟା
0: ଆଜ୍ଞା ବୁଢା ବାହାଲ ବୋଇଲେ କେନ୍ତା ଗୁଟେ ବାହାଲ ଭିତରେ ଏଇ ଗାଁଟା ଅଛେ କି କେନ୍ତା ଅଛେ ଆଜ୍ଞା
3: ବାହାଲ ଭିତରେ ତ ନାଇଁ ନ ଆଜ୍ଞା ଆମର ଗାଁ ମେ ରୁଡେ ରୁଡେ ଅଛେ ଆଜ୍ଞା ସେ ବୁଢା ମାନେ ପରମ୍ପରାରୁ ସେ ଗାଁଟା
0: ଲୋକ ମାନେ କେନ୍ କବାର ବେଶୀ କରୁଛନ୍ ଆଜ୍ଞା ଗାଁ ସବୁ ଲୋକ ମାନେ
3: ଆମର ଇନେ ବେଶୀ କରି ଆଜ୍ଞା କିଷାନ କବାର କ୍ଷେତ ଖୋଲା କାମ ଧାମ ତ କରୁଛନ୍ ପନିପରିବା ଚାଷ ବାସ ଆରୁ ଇଟା ଚାଲିଛେ ଆଜ୍ଞା ଆମର ପ୍ରଜା ଲୋକ ଆର କାଁ କରମା ଆଜ୍ଞା ତନରେ ବେଶୀ ଲାଗୁଛନ୍ ଆରୁ
0: ଆଜ୍ଞା ଗାଁଟା କେନ୍ତା ପତ୍ରା କି ନଦ ଖଣି କି ମାନେ କେନ୍ ଡୁଙ୍ଗରି ତଲେ ଅଛେ କେନ୍ତା ଅଛେ ଆଜ୍ଞା
3: ନାଇଁ ନାଇଁ ପତ୍ରା ତ ଦୂରିଆ ଅଛେ ଆଜ୍ଞା ଆମର ଗାଁଟା ହଉଛେ ଟିକିରାପଡା ମୁରି ବାହାର ରୋଡ ର ମେନ ତରେ ତରେ ଅଛେ
0: ମାଟି କେନ୍ତା ଆଜ୍ଞା ଆପଣଙ୍କର ଗାଁ
3: ଆମର ମାଟି ହଉଛେ ଆଜ୍ଞା ରୁଗୁଡିଆ ବାଲିଆ
0: ଆଜ୍ଞା ରୁଗୁଡିଆ ବାଲିଆରେ କେନ୍ ଚାଷ ବେଶୀ ବଢିଆ ହଉଛେ ଆଜ୍ଞା
3: ଚାଷ ହଉଛେ ଆଜ୍ଞା ଦେଖୁନ ବାଇଗନ ହଉଛେ ମିର୍ଚା ହଉଛେ
0: ହଁ
3: ପୁଟଲ ହଉଛେ ଫୁଲକୋବି ହଉଛେ ଚାଷ ମାନେ ମୁକୁଲୁ ସବୁ ପ୍ରତ୍ୟେକ ଜିନିଷ ହଉଛେ ଆଜ୍ଞା
0: ବୋଇଲେ ଖାସ କରି କହିମା ବୋଇଲେ ରୁଗୁଡିଆ ମାଟି ତ ଆଜ୍ଞା ଟିକେ ମିର୍ଚା ବେଶୀ ହେସି
3: ହଁ ମିର୍ଚା ତ ମୁଇଁ ଫି ବରସ ଆଜ୍ଞା ଅଧା ଏକର ଖଣ୍ଡେ ଫି ବରସ କରସି ବରସ କ ଲାଖେ ଦେଢ ଲାଖ ଏନ୍ତା ସବୁବେଳେ ବିକା ଭଞ୍ଜା ଚାଲିଛେ ଆଜ୍ଞା
0: ଆରେ ବାପରେ ବୋଇଲେ ଆଜ୍ଞା ରୁଗୁଡି ଆଣ୍ଟର ମିର୍ଚା ନାଇଁ ବୋଲସନ୍ କା ତାର ଗୁଟେ ରାଗ ବେଶୀ ବଢିଆ ହେସି ବୋଲସନ୍ ଆପଣଙ୍କର ମିର୍ଚା ଆଜ୍ଞା କେନ୍ତା ରାଗ କରସି କି କାଣ ଆଜ୍ଞା କାନପଟି ପୁରା ଝନଝନ ଯିବା
3: ଆଜ୍ଞା
0: ଆଜ୍ଞା ଆଗରୁ ଆଜ୍ଞା ମିର୍ଚା ଘିନି ଆଣବେ 2 ଦିନ ରଖିଲେ

0: ପୁରା ସଢି ଯାଉଛେ, ଆପଣଙ୍କର ମିର୍ଚା କେନ୍ତା? ଆଜ୍ଞା
1: ମୋରଟା ସବୁ ଖତ ଖତ ରେ ଆଜ୍ଞା ସବୁ ଚାଷ ହଉଛେ ବେଶୀ କିରି। ମୁଇଁ ସାର ଟିକେ ବେଶୀ ୟୁଜ ନି କରେ, ଖତ ଦେଇକିରି ବେଶୀ ପନିପରିବା ଉପରେ ଖତ ମୋର ବେଶୀ।
0: ଆଚ୍ଛା, ଯେହେତୁ ଆପଣ ଜୈବିକ ପ୍ରଣାଳୀ ଅଧିକାଂଶ କରୁଛନ୍, ମାନେ ସାର କମ୍ ଦଉଛନ୍ ଖତ ଅଧିକ ଦଉଛନ୍, ବୋଲେ ଆପଣଙ୍କର ମିର୍ଚାର ଟିକେ ଡିମାଣ୍ଡ ଯେନ୍ତା ନେଇ ବୋଲସନ୍ କା ଆଜ୍ଞା, ଜହ ଲୋକ ନଉଥିବେ କି ଟିକେ ଜହ ଭାଉ ଦାଉ ପାଉଛନ୍ କି କାଣା ଆଜ୍ଞା?
1: ନାଇଁ ଆଜ୍ଞା, ମୁଇଁ ଟିକେ ସବୁବେଲେ ରେଟ୍ ରେ ବିକ୍ସି ଆର ସବୁବେଲେ ମୋରନୁ ବେପାରୀ ଆଗ ନେଇ ଯାଏସନ୍।
0: ହଁ, କ୍ୟା ବାତ ନେ ଆଜ୍ଞା, ବୋଲେ କେନ୍ତା ଆଜ୍ଞା ସବୁବେଲେ ଭଲ ରେଟ୍ ମିଲି ପାର୍ସି?
1: ହଁ ଟିକେ ସବୁବେଲେ ପହଲା ପହଲା ଟିକେ ଅଧିକା ରେଟ୍ ମିଲ୍ସି ଆଜ୍ଞା, ପରେ ଟିକେ ତାର ପରେ ସବୁ ଲୋକଟା ବାହାରିଲେ ଟିକେ ଏନ୍ତା କମ୍ସି ଆରୁ।
0: ଆଜ୍ଞା, ଗୁଟେ ମିର୍ଚା ଗଛ କେ ଆମେ କେତେ ବଛର ତକ ରଖି ପାର୍ମା ଆଜ୍ଞା?
1: ଗୁଟେ ମିର୍ଚା ଗଛ କେ ନିହାତି 2 ବରଷ ଯେ ଭଲ କରି ତାହାକେ ଯତ୍ନ ପାତନ କରି ପାନ କାଞ୍ଜି ଖରା ମସିଆ ଦେଇକିରି ରଖି ପାରୁଛେ ଆଜ୍ଞା, 2 ବରଷ ତକ ରହିବା।
0: ଆଜ୍ଞା, ଧରୁନ୍ ପହଲା ବର୍ଷ ବନେକରି ସବୁ ତୁଲି ନେଲା,
1: ହଁ ହଁ,
0: ଆର ବର୍ଷ କାଁ କାଣା ଫେରକା ଟିକେ ଖତ ସାର ଦେବାକେ ପଡ଼ବା, ବାଇଗନ ବାଗିର ବିହିଡ଼ିବାକେ ପଡ଼ବା କି କେନ୍ତା ଆଜ୍ଞା?
1: ତାହାକେ ଲଟା ଜୋର ସାଫ ସୁତର କରିକିରି ଆଜ୍ଞା,
0: ହଁ,
1: ତାହାକେ ସାର ଖତ ଟିକେ ଦେଇକିରି ତାହାକେ ଫେନ୍ ନୂତନ ରିଡ଼ା ରୁଡ଼ି କରିକିରି ଉଷ କଷା ଟିକେ ମାରିଦେଲେ, ପାନି କାଇଁ ଦେଲେ ଖରା ମସିଆ ବୋଇଲେନି,
0: ହଁ,
1: ହେ ତାର ମନକେ ବସାଟା ଯଦି ବର୍ଷା ହେଇଯିବ ଆମର,
0: ହଁ,
1: ତାର ମନକେ ଗଛ ଦେଖେଇ ପାରେ କି ଏତକେ ଫେନ୍ ଜାମ କଲା ହେଇକିରି ଫେନ୍ ପତର ଚିକନ ଚିକନ ପକେଇକିରି ଫେନ୍ ଫଲବା।
0: ବୋଇଲେ ଆଜ୍ଞା ବଢ଼ିଆ କଥା ଟିକେ କହିଲେ ଯେ ଗଛ କେ ଆର କଟା ନେଇ ପଡ଼େ କି ପୁରା ମାଟିର ସମାନେ କଟା ହେସି ଏଇ ଟାଇମ?
1: ନାଇଁ ନାଇଁ, କଟା ନେଇ ପଡ଼େ ନ ଆଜ୍ଞା, ସେଥି ପୁରା ସେ ଆପେ ସେ ପିକେ ଖେକିନିଆ ମିଲିକିରି ବାହାରବା ନ।
0: ହଁ, ବୋଇଲେ ଜୁନା ଗଛ ନୂଆ ପତର ଆସିଯିବା ବୋଲୁନ?
1: ନୂଆ ପତର ଆସିଯିବ
0: ଆଜ୍ଞା। ହେତି ଯେନ୍ ଆଜ୍ଞା ମିର୍ଚା ଆସବା ସେ ଆଘର ଗଛ ମାନକେ ଯେନ୍ତା ବଡ଼ ମିର୍ଚା ହଉଥିଲା, ଏଇଠି ବି ବଡ଼ ହବା କି ସେନ୍ତା ରହବା?
1: ନାଇଁ ନାଇଁ, ଏଇଟା ଟିକେ ଛୋଟ ଫଲ ଛୋଟ ରହିବା ଆଜ୍ଞା, ପହଲା ବର୍ଷଟା ଯେନ୍ତା ଲମା ଲମା ହେଇକିରି ଫଲ ଭୁଗାବା, ଆରୁ ଗଛ 3 କେଜି 4 କେଜି ଲେଖାନ୍ ଫଲ ତେଲ ଯିବା।
0: ହଁ,
1: ଆର ଇଟା ଟିକେ ଫଲବା କମ ପାତଲ ହିସାବରେ ଫଲବା, ଆର ଫଲଟା ଛୋଟ ଛୋଟ
0: ରହିବା, ବୋଲେ ସେଲୁଆ ଫଲଲା ବାକି ଫଲୁନ ନେଇ
1: ସେଲୁଆ ଫଲ ହବା ଆଜ୍ଞା।
2: ବାକି ଗୁଟେ କଥା ଆଜ୍ଞା, ଆପଣ ଯେତେବେଲେ ଏଇ ଯେନ୍ ନୂଆ ହେଇକିରି ଫଲେଇ ଦେବେ, ସେ ପୁରୁଣା ଗଛ ନୂଆ ଫଲ ଯେତେବେଳେ ଆସିଯିବା ବର୍ଷା ପହଲା ପହିଲି ବର୍ଷାକେ ବୋଲୁନ୍, ବୋଇଲେ ତ ବଢ଼ିଆ ରେଟ୍ ବଢ଼ବା, ମିର୍ଚା ଛୋଟ ହେଲେ କାଁ କରିବେ, ରେଟ୍ ତ ବଢ଼ିକିରି ଥିବା ନି?
1: ହଁ ଆଜ୍ଞା, ପୁରା 80-100 ଏନ୍ତା ଇ ସମୟ ଆଗେ ଚାଲବା, ଇଟା ଇ ଯେନ୍ ସମୟ ଆଗେ ଇଟା ଆମେ କହୁଛୁ, ଇ ସମୟ ଆଗେ 80-100 ବର୍ଷେ ବର୍ଷେ 150-200 ବି ଏନ୍ତା ଚାଲସି।
0: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ଗୁଟେ ଏକର ମିର୍ଚା ଚାଷରେ କେତେ ଖର୍ଚ୍ଚା ହଉଛେ, କେତେ ଲାଭ ହଉଛେ ଆଜ୍ଞା?
1: ଗୁଟେ ଏକଡ଼କେ ନିହାତି ହାରାହୁରି 50,000 ଖଣ୍ଡେ ଖର୍ଚ୍ଚା ହଉଛେ, 3.5-4 ଲକ୍ଷ ଖଣ୍ଡେ ଲାଭ ମିଲୁଛେ।
0: ହଁ, ବୋଇଲେ 3-4 ଗୁଣ ଲାଭ ନିହାତି ରହିଛେ ବୋଲ ମାନେ ଆଜ୍ଞା, ବହୁତ ବଢ଼ିଆ କଥା ମାନେ କହିଲେ ଯେ ଆଜ୍ଞା। ଆଜିକାଲି ଦେଖୁନ୍ ଚାଷର ସାଙ୍ଗେ ଚାଷୀର ଆର ଗୁଟେ ହଡ଼ା ଗୁଡ଼ା ହେଲା ତାର ଗୁଟେ ସମ୍ପତ୍ତି।
1: ଆଜ୍ଞା ଆଜ୍ଞା ଆଜ୍ଞା,
0: ଆପଣ ଫେର ଖତ ଦଉଛେ ବୋଇଲେ ଖତ କେନୁ ପାଉଛନ୍ ଆଜ୍ଞା?
1: ଆଜ୍ଞା, ମୁଇଁ ଛେଲ 30 ଖଣ୍ଡେ ରଖିଛେ।
0: ଆଜ୍ଞା, ଆପଣଙ୍କୁ ମାନବାକେ ପଡ଼ବା,
1: ଛେଲ 30 ରଖସି, ସେ ଖତ କେ ଗୁଟେ ଠାନେ ଗଦା ଦେ, ଏସୁର ଗୁଟେ ଗଦା ଅଲଗା, ପରକୁ ଗୁଟେ ଗଦା ଅଲଗା, ଏନ୍ତା ଚେଞ୍ଜ କରତେ ଯାଏସି।
0: ହଁ,
1: ଆର ସେ ଖତ କୁହି କରି ଯେତେବେଳେ ଗୁଣ୍ଡ ନି ହେଇଯିବ ଆଜ୍ଞା,
0: ହଁ,
1: ମିର୍ଚାରେ ତାର ବୁନ୍ଦ ଖୁର୍ପି ଦେବେ, ଖତ ମୁଠେ ମୁଠେ ପକେଇ ଦେବେ, ବାଇଗନ ବୁନ୍ଦ ଖୁର୍ପି ଦେବେ, ସେ ଜୁନା ଖତ ମୁଠେ ମୁଠେ ପକେଇ ଦେବେ, ଆର ତାକେ ରିଡ଼େଇ ଦେବେ, ଏନ୍ତା ଚାଲିଛେ ଆଜ୍ଞା, 30% ଛେଲ ରଖିଛେ।
0: ଆରେ ବାପରେ, ବଢ଼ିଆ ବୁଦ୍ଧି ଆଜ୍ଞା, ଇଆଡୁ ଖତ ବି ଆଉଛି ଆର ଛେଲ ତ ଗୁଟେ ଆଜ୍ଞା ଗରିବ ଘର ରେଟ୍।
1: ଆଜ୍ଞା ଆଜ୍ଞା, ମୁଇଁ ତ ଗଲା ବର୍ଷ 6 ପଟ ମେଲସା ଥିଲି ଆଜ୍ଞା,
0: ହଁ,
1: 6 ପଟ ମେଲସାକେ 2.5 ଲକ୍ଷ ଟଙ୍କା ବିକିଲି, ପଟେ ପଟେ 40,000 ଲେଖା।
0: ବାପରେ, ବୋଇଲେ ଆଜ୍ଞା ଏଇଟା ଆପଣଙ୍କର ମେଲସା ତ ଘୁଡ଼ା ଘୁଡ଼ା ବାଗି ହେଇଥିବେ ନିହାତି।
1: ପୁରା ବଡ଼େ ବଡ଼େଟା ଆଜ୍ଞା, ଏ ଏରିଆ ଥି ଆମର ବନପୁରା ପଞ୍ଚାୟତ ଏରିଆ ଭିତରେ ହେଡ଼େ ହେଡ଼େ ମେଲସା ନି ଥାଇ
0: ଯେ ଆଜ୍ଞା। ଇ ମେଲସା ଏଇଟା କେତେ ଦିନେ ଏତକି ଟଙ୍କା ହେଇପାରୁଛେ ଆଜ୍ଞା?
1: ଏଇଟା 3 ବରଷ ଭିତରେ ଆଜ୍ଞା।
0: ଏଇଟା ଆମର ଇ ଦେଶୀ କିସମ କି ବିଦେଶୀ କିସମ ଆଜ୍ଞା?
1: ଟିକେ ଖେଚଡ଼ ଅଛନ୍ ଆଜ୍ଞା, ବେଶୀ ବିଦେଶୀ ନେଇ କି ବେଶୀ ଦେଶୀ ବି ନେଇ।
0: ଆଚ୍ଛା, ବୋଲେ ଇଟା କେ ଆପଣ ବଢ଼ାଲେ 3 ବରଷ ତକ ନେଇ ଯା?
1: ହଁ ହଁ ହଁ,
0: କେତେ ଦାନ୍ତ ଲେଖାନ୍ ହେଇଗଲା ଆଜ୍ଞା ମେଲଛା ମାନଙ୍କ?
1: ପୁରା ଖିଲି ପାଇଥିଲେ ନ ଆଜ୍ଞା।
0: ବୋଲେ ଖିଲି ପାଇଲା ବେଲକେ କେତେ କେତେ ଗୋଲ ଗାଲ ହେଇକିରି ମାନେ ଉଚା ପୁଚା ବି ହେଇଥିବେ ଆଜ୍ଞା?
1: ପୁରା ଭାନ ବଛା ଥିଲେ ଆଜ୍ଞା।
0: ଆରେ ବାପରେ,
2: କେନ୍ତା ହିସାବରେ ଫେର ଉଷ କଷା ଦେସନ୍ ଆଜ୍ଞା, କେନ୍ କେ ଦେଖେ ଦୁଖାନ ଆସନ୍?
1: ଉଷ କଷା ବେଲେ ଏଇଟା ଶୁଣୁନ ଆଜ୍ଞା, ମୁଇଁ ଏଇଟା ଅଷାଢ଼ ମାସ ପହଲା ହବା, ତାହାକେ PPR ଭ୍ୟାକ୍ସିନ କରାମି
0: ଆଜ୍ଞା।
1: ଗୁଟେ ଆମର ଭେସ ଆଜ୍ଞା ଟେ ଅଛନ୍, ଗୁଟେ କାହିଁ ସେ କୋଣାର୍କ ଆଡୁ ଆସନ୍, ଚାକିରି କରୁଥିଲେ,
0: ସେମାନେ
1: ରିଟାୟାରମେଣ୍ଟ ହେଲେ।

0: से मने याद है बेलपोरा थी रहू जोन हेता को मुई फोन कले से मने आबे आरो एटा पीपीआर रो लागि देबे कुर्मी टेबलेट
1: आज्ञा आज्ञा
0: कुर्मी टेबलेट 3 मास घे सेटा मुई रखी थी से आज्ञा नु आनी गिरी ताकू 3 मास का ट्रीटमेंट करसी पीपीआर परे एटा ओसाडा दे देले फेन 6 मास गला फेन ठंडा समय आगे फेन गए पीपीआर दिया है सी आज्ञा
1: हां
0: हां चली सी आज्ञा
1: आपण पूरा आज्ञा से मेलछार जतन भी पूरा जानी गले न आज्ञा
0: सब सब आज्ञा हमें चासी लोग आज्ञा ई धंधा निकला हमें केनु 2 पैसा पे हमार कुटुंब पूरी पोषण करमा आज्ञा
1: मैं बढ़िया कथा आज्ञा गुटे चाकरिया ऑफिस थीले जेंदा कंप्यूटर चलौ छे कंप्यूटर चलाई सब के खाद्य
0: खाद्य खाली जंगल रे डाल पतर चोरे घर मुई किसी खाद्य नि दी आज्ञा खरा मास हेले खाली घरे थीर पान टिके थिवा बेले तागे नुन नुना देगिरी खरा मास थीर थुरा टिके दमा बर्षा सीजन रे तो आज्ञा
2: ধান কেতে একর করুছন
0: ধান আমি 2-3 একর খন্ডে করুছো আজ্ঞা বেশি তো জমি বাড়ি আমি ছোট চাষী আর বড় চাষী নাই সে আজ্ঞা জমি 3 একর ধান করছু
1: ৫ বজে
0: তো কাম করমি যেটা রিড়া থিবা রিড়ামি কেনটা কুড়া তুষা থিবা কুড়ামি কি কেনটা উষো মারবা থিবা উষো মারমি
1: আজ্ঞা
0: गादमी पादमी आया आयले खायमी छेल ढिलमी सीधा बेलबुड़ा 6 बजे फेन घर के फिरमी
1: अरे बाप रे आज्ञा कर्म जीवन रे चासीर जीवन जेंता सकालु बेलुदा ठानु आरंभ हेगिरी बेलबुड़ले सरू छे
0: हाँ आज्ञा
1: आपण पूरा पेजे पानी लागी छनता हेले आज्ञा
0: चालीस है
1: आज्ञा एतकी कला परे निहाती लक्ष्मी धरा देबे कि काना आज्ञा
0: ନାଇଁ ନାଇଁ ନାଇଁ ପୁରା ଧରା ଦଉଛନ୍ ଆଜ୍ଞା ଭଗବାନଙ୍କର ଆଶୀର୍ବାଦ ଆପଣଙ୍କର ଆଶୀର୍ବାଦ ମନ କରୁ ସବୁ ଠିକ୍ ଠାକ୍ ଚାଲିଛି କିଛି ଅସୁବିଧା ନାହିଁ ଆଜ୍ଞା କର୍ମ ନି କଲେ ଖାମା କେନ୍ତା କରି ଆଜ୍ଞା
2: ଆଜ୍ଞା ଆଜ୍ଞା କାମ କଲା ଭିତରେ
0: ଆଜ୍ଞା ଆଜ୍ଞା
2: ଆପଣଙ୍କୁ ଜ୍ୱର ତ ଆସି କି ନି ଆସେ କି ନି ବିଲକୁଲ ଆସେ
0: ଜ୍ୱର ତ ବେଲେ ଏନ୍ତା ଥଣ୍ଡା ଫଣ୍ଡା ଟିକେ ବର୍ଷା ଆଜ୍ଞା
1: ଆଜ୍ଞା ଆପଣ ତ କିଛି ନାଇଁ ହେଲେ ପ୍ରତିଦିନ ଛେଲ ର ସାଙ୍ଗେ ବାରକୋଶ ବାଟ ଚାଲୁଛନ୍
0: ଇଟା ପୁରା ଯେ ବାରକୋଶ ହେଇଯାଉଛେ ଆଜ୍ଞା ଦେଖୁନ୍ ଆମର ପଞ୍ଚରା ପଞ୍ଚାୟତ ସାରା ବୁଲିକିରି ଘାଟୁ ଡୁଙ୍ଗରି ତରୁକରି ଚରେଇକିରି ଆନୁଛୁ ଆର ବେଲବୁଡ଼ାକେ ଫେରୁଛୁ ଆମର ବେଲବୁଡ଼ା ତ ଆରୁ
1: ଆଜ୍ଞା ଯେନ୍ ମୁଠେ ଖାଉଥିବେ ତ ପୁରା ପାନ ଛାଡି ଯାଉଥିବା ଆଜ୍ଞା ଆଜିକାଲି ଲୋକ ଏସିଡ୍ ହଉଛେ ଜାଣା ଖାଇଦେଲେ ଉକି ମାରୁଛେ ମାନେ ଉଷ ନେ ହେଲେ ଲୋକ ନେଇ ଚଲବାର ଆଜ୍ଞା ଆଜିକାଲି
0: ଆମେ ଉଷ ପତର ହେତେ ଦରକାର ନି କରବାର ତାହେଲେ ଆଜ୍ଞା ଇହାଦେ ପଛେ ଭାଲ ଭଗବାନ କେନ୍ତା କରବେ ଇହାଦେ ବାସି ମୁଠେ ଗାଧେଲେ ଖାଇଲୁ
1: ଯେହେତୁ ଆପଣ ଛେଲ ଉପରେ ବହୁତ ବଢିଆ ପୁରା ଉନ୍ନତି ଠିକ କରିଛନ୍ ଆଜ୍ଞା ଜଣେ ଲୋକ କେତେଟା ଛେଲ ଚରେଇ ପାରବା ଆଜ୍ଞା
0: ଜଣେ ଲୋକ 40 ଖଣ୍ଡେ ରଖି ପାରବା ଆଜ୍ଞା
1: ମାନେ ଚରା ବୁଲାରେ ଜଣେ ଲୋକ କିଛି ଅସୁବିଧା ନାଇଁ ହୁଏ
0: କିଛି ନାଇଁ ହୁଏ
1: ଆଜ୍ଞା ଗୁଟେ ଗୁଟେ ଲୋକ 2 ପଟେ ବି ଚରଉଛନ୍ 4 ପଟ ବି ଚରଉଛନ୍ ବୋଇଲେ ସେମାନେ 20-22 ପଟ ଆରାମସେ ଚରେଇ ପାରିବେ କି ନାଇଁ ଆଜ୍ଞା
0: ଆଜ୍ଞା ଆଜ୍ଞା ପୁରା ଚରେଇ ପାରିବେ ଆଜ୍ଞା କିଛି ଅସୁବିଧା ନାହିଁ
1: ଆଜ୍ଞା ଗୁଟେ କୁଟୁମ୍ବ ଚଲବାର ଲାଗି କେତେ ପଟ ହେଲେ ଚଲି ହେବ ଆଜ୍ଞା
0: ଗୁଟେ କୁଟୁମ୍ବର ଲାଗି 30 ପଟ ହେଲେ ଆରାମସେ ଆଜ୍ଞା କୁଟୁମ୍ବ ବି ଚଲବେ ଇଆଡ଼େ ବି ଉନ୍ନତି ହେତେ ଯିବା ଆଜ୍ଞା 2 ପଇସା ରଖି ବି ପାରିବେ
2: ଆଜ୍ଞା ଏଇଟା ତ ଆପଣଙ୍କ ଚାଷୀବାସୀର କଥା କହିଲେ
0: ଆଜ୍ଞା ଆଜ୍ଞା
2: ଗାଁ ଗାଁରେ ବି ଇହାଦେ କେତେ ପୂଜା ନା ଡଣ କାଣା ହଉଛେ କି ନାଇଁ ଆଜ୍ଞା?
0: ରାମଲୀଳା ଚାଲିଛେ, ଆମଟା ହେଇଗଲା ଏଇଟା 42
1: ବରଷ।
2: ଆପଣ କାଣା ବାହାରୁଛନ୍ କି ନିହାତି ଆଜ୍ଞା?
0: ମୁଁ ଏଇଟା ଆଉ ହନୁମାନ ବାହାରୁଛି ଆଜ୍ଞା।
2: ଏ ବତରେ ବତରେ ଆପଣଙ୍କୁ ପାଇଛୁ, ଆମର ସତା ଭାଇ ବହିନ ମାନେ।

0: আনন্দ হইলে বৈশ্য সদাশিব গীতরে কহিলে।
1: ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା, ଇଆଡ଼େ ଚାଷ କାମ ବେଲ ବୁଡ଼ିଲେ ଆସିଲେ, ପୁରା ହରିଣ ନାମ ବି ଦେଲେ, ରାମଲୀଳା କଲେ, କେନ୍ତା ଆଜ୍ଞା ଏଇ ଜୀବନରେ କେନ୍ତା ଶାନ୍ତି ଅଛେ ଆଜ୍ଞା?
0: ଆଜ୍ଞା ଭଲ ଶାନ୍ତି, ବହୁତ ଶାନ୍ତି ଅଛେ ଆଜ୍ଞା, କିଛି ଭଗବାନଙ୍କର ଦୟାରୁ କିଛି ଅସୁବିଧା ନାଇଁ, କରୁଛୁ ଖାଉଛୁ ଚାଷ ବାସ କରିକିରି ଏନ୍ତା ଦୁନିଆ ଚାଲିଛି ଆଜ୍ଞା।
1: ଆଜ୍ଞା ଆଜ୍ଞା, ପୁଅ ଝିଅ ଘରେ କେତେ କେତେ ଆଜ୍ଞା, କିଏ କିଏ ଅଛନ୍ ଘରେ?
0: ଆମେ ଯୁଡ଼େ ଭାଇ ଆଜ୍ଞା।
1: ହଁ,
0: ବାବୁ ଯୁଡ଼େ ଧୁଇଲୁକର,
1: ହଁ
0: ବଟା ନନି ଯୁଡ଼େ ଗୁଟେ ବାହା କଲୁନ,
1: ହଁ ହଁ
0: ବାବୁ ମାନଙ୍କୁ ସବୁ ବାହାସା କରି ସାରିଲୁନ, ଏସୁର ସାନ ବାବୁର ଲାଗି ଆଣିଲୁ, ଆର ସବେ ଶାନ୍ତିରେ ଅଛୁ ଆଜ୍ଞା। ହେନ୍ତା
1: ଆଜ୍ଞା ଆଜ୍ଞା ଆଜ୍ଞା, ସବେ ମିଶିକିରି ଅଛନ୍ ତ?
0: ସବେ ମିଶିକିରି ଗୁଟେ ରନ୍ଧାରେ ଚଲୁଛୁ ଆଜ୍ଞା।
1: ଯାହା ବି ହଉ, କିଛି ସମୟ ଦେଲେ ଆଜ୍ଞା ଆମର ସାଙ୍ଗେ, ଚାଷ ଜୀବନର ଗ୍ରାମୀଣ ଜୀବନର ଅନେକ କଥା କହିଲେ, ସମୟ ଦେଇକିରି ଆମର ସାଙ୍ଗେ ଯୁଡ଼ିଛନ୍, ଧନ୍ୟବାଦ ଆଜ୍ଞା।
2: ଜୁହାର
1: ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର ଜୁହାର ଜୁହାର ଆଜ୍ଞା।
2: ଆଜ୍ଞା
1: ଲଗ।

0: କି ସବୁ ପଇସା ତ ସରକାର ଭରବେ ବୋଇଲେ ନିହାତି ଉପରେ ଚାଷୀ ଭାଇ ମାନେ ଏମନୁ ଟିକେ ସଜାଗ ହେବେ।
1: ଆରୁ କାଣା ହେସି କି ସେ ସଲା ସଲା ପାର୍କି ଯାଇକରି ଟିକେ ଭିଡ଼ ଜମାସନ୍, ଏହୁ ଟିକେ ଆରମ୍ଭ କରି
0: ଆରମ୍ଭ କରିଦେଲେ ବଢିଆ ଯିମାନ। ହଁ ଯାଉ ଭାଇ,
1: ଜୁହାର ଦାଦା।
0: ଜୁହାର ଭାଇ, ଜୁହାର।

ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶ୍ରୀରାମଙ୍କ ପରାକ୍ରମ ଶ୍ରବଣ କରି ଆନନ୍ଦ ମୁଖର ଅଯୋଧ୍ୟା ନଗରୀ। ମେଘଗର୍ଜନ ଶୁଣି ମୟୂରୀ ଯେମିତି, ସମସ୍ତ ନରନାରୀ ଠିକ୍ ସେମିତି। ସମସ୍ତେ କଥାବାର୍ତ୍ତା ହେଉଛନ୍ତି। ଏହିସବୁ କେବଳ ମହର୍ଷି ବିଶ୍ୱାମିତ୍ରଙ୍କ ପାଇଁ ହିଁ ସମ୍ଭବ ହେଲା। ଉତ୍ସାହ ଉଦ୍ଦୀପନା ଭିତରେ ବିପ୍ରମାନଙ୍କୁ ଦାନ, ଭିକାରୀଙ୍କୁ ଭୋଜନ ଦେଇ ଆପ୍ୟାୟିତ କରୁଛନ୍ତି ରାଜା ଦଶରଥ। ସଜ୍ଜିତ ହୋଇଛି ସମଗ୍ର ନଗର, ଭାଟ କଣ୍ଠରେ ଶୁଭୁଛି ରଘୁକୁଳର ଗୁଣଗାନ, ବେଦ ଉଚ୍ଚାରୁଛନ୍ତି ବେଦଜ୍ଞ ବ୍ରାହ୍ମଣ। ଚାରିଦିଗରେ ମଙ୍ଗଳ ମହୁରୀର ଡାକ ଜନମାନସରେ ଭରିଦେଉଛି ନବୀନ ଜୀବନ।

ଶୁଣିଲେ ତୁଳସୀ ରାମାୟଣର 85ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଦାନ କରିଛନ୍ତି ନରେନ୍ଦ୍ର ଚଞ୍ଚଲ, ସଙ୍ଗୀତ ସୁରିନ୍ଦର କୋହଲି।

ନରେନ୍ଦ୍ର ଚାଞ୍ଚଲଙ୍କ କଣ୍ଠରେ ଶୁଣିଲେ ହିନ୍ଦୀ ଭକ୍ତିଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଭୁଲ କାହାର, କଣ୍ଠଦାନ କରିଛନ୍ତି ମମତା ସାହୁ ଓ ସାଥୀ, ସଙ୍ଗୀତ ବାସୁଦେବ ରଥ।

ପରବର୍ତ୍ତୀ କଥାଚିତ୍ର ପ୍ରତିଶୋଧ ଅପରାଧ ନୁହେଁ। କଣ୍ଠଦାନ କରିଛନ୍ତି ଦେବାଶିଷ ମହାପାତ୍ର, ଗୀତ ବିନୋଦ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ପରବର୍ତ୍ତୀ କଥାଚିତ୍ର ବଳିଦାନ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ଏସ୍ ଜାନକୀ। ଗୀତ ଓ ସଙ୍ଗୀତ ପ୍ରଫୁଲ୍ଲ କର।

ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଅନ୍ଧ ଦୁନିଆ, କଣ୍ଠଦାନ କରିଛନ୍ତି ବାଦଲ କୁମାର, ଗୀତ ନାଟ୍ୟଶ୍ରୀ ରଘୁନାଥ ମିଶ୍ର।

ପରବର୍ତ୍ତୀ କଥାଚିତ୍ର କ୍ରିମିନାଲ କଣ୍ଠଦାନ କରିଛନ୍ତି କୁମାର ବାପି ଓ ପାମେଲା ଜୈନ। ନିଜାମଙ୍କ ରଚନା, ସଙ୍ଗୀତ ଦୀପକ କୁମାର।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ଚାନ୍ଦନା ତମେ ତାରା, ଉଦିତ ନାରାୟଣ ଏବଂ ତପୁ ମିଶ୍ରଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ପ୍ରେମ ଆନନ୍ଦ।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ସନ୍ତୁର ବାଦନ ରାଗ ନଡ଼ୁ ଭୈରବ। ପରିବେଷଣ କରିଛନ୍ତି ପଣ୍ଡିତ ଭଜନ ସୋପରୀ।

ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ସନ୍ତୁର ବାଦନ ରାଗ ନଟ ଭୈରବ, ପରିବେଷଣ କଲେ ପଣ୍ଡିତ ଭଜନ ସୋପରି। ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର, ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05 ରଥଯାତ୍ରା ଉପଲକ୍ଷେ ବିଶେଷ ବନ୍ଦନା କାର୍ଯ୍ୟକ୍ରମ, 6:30 ଆଜିର ଭାବନା, 6:35 ଶ୍ରୀମଦ୍ ଭାଗବତ, 7:40 ଭକ୍ତିରସାତ୍ମକ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, 7:50 ପାରମ୍ପରିକ ଗୀତ ଛାନ୍ଦ, 8:30 ଶୁଣିବେ ଶ୍ରୀକ୍ଷେତ୍ର ମାଧୁରୀ, 8:45 ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର, ସମୟ 11:11। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:55। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।